ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ 14 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 4 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ଗୀତ ରଚନା। ନମସ୍ତେ ସାଗର ସୂତା, ନମସ୍ତେ ଜଗତ ମାତା, ନମସ୍ତେ ସାଗର ସୂତା, ନମସ୍ତେ ଜଗତ ମାତା।

ରାମ ତୁମେ କଳା, କୃଷ୍ଣ ତୁମେ କଳା, ଦାରୁ ବ୍ରହ୍ମ ହେଲ କଳା, ଆହେ ଇଚ୍ଛାମୟ ଜଗତ ସହାୟ, ଏ ତୁମ ବିଚିତ୍ର ଲୀଳା। ନିମାଇଚରଣ ପଟ୍ଟନାୟକଙ୍କ ଗୀତ ରଚନାରେ କଣ୍ଠଦାନ କରିଛନ୍ତି ପରବର୍ତ୍ତୀ କଣ୍ଠଶିଳ୍ପୀ ଶେଖର ଘୋଷ।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥର କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ, ସେ ଗାଇଛନ୍ତି ଗୌର ପଟ୍ଟନାୟକଙ୍କ ଗୀତ ରଚନାରୁ। ତଟିନୀ ଯେପରି ହୁଏ ସାଗରେ ଲୀନ, ତୁମ ପାଦେ ଲୀନ ହେବାକୁ ଚାହୁଁଛି ମନ। କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀ।

ତୋକଳା ବଦନ ଚାହିଁଦେଲେ କାଳିଆ, ସବୁ ଦୁଃଖ ଭୁଲିଯାଏ ରେ କାଇଁଚ ମାଳିଆ। କଣ୍ଠଶିଳ୍ପୀ ତାନସେନ ସିଂ, ଗୀତିକାର ତପନ ପଟ୍ଟନାୟକ।

ଜନାର୍ଦ୍ଦନ ଦାସଙ୍କ ଗୀତ ରଚନାରୁ ଏହି ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ରଶ୍ମି ଦାସ। ଶୂନ୍ୟ ଅଛି କଳ୍ପବଟ, ତହିଁ ଦେଖ ଶିଖେ କରୁଛି ନାଟ, କଳ୍ପନା ତୋଟାଇ ବଟକୁ ଚାହିଁଲେ ସେବଟ ମୂଳରେ ପଡ଼ିଛି ବାଟ। କଣ୍ଠଶିଳ୍ପୀ ରଶ୍ମି ଦାସ।

କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର। କଣ୍ଠରେ ତାଙ୍କର ଅନ୍ନପୂର୍ଣ୍ଣା ନନ୍ଦଙ୍କ ଗୀତ ରଚନା। ସିଂହ ବାହିନୀ ପାପନାଶିନୀ ସାରଦା ବରଦା ତୁହି ଆସରାରୁ ଟିକେ ମିଳିଲେ ମାଲୋ ପାପ ରାଶି ଜୀବ ଧୋଇ। କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର।

ଶେଷ ହେଲା ଆଜିର ବନ୍ଦନା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଟିକିଏ ପରେ।

ଆଧ୍ୟାତ୍ମ ଶାସ୍ତ୍ରରେ ତିନୋଟି କଥା ଅନାଦି, ଏକ ମାୟା ବା ପ୍ରକୃତି, ଦୁଇ ଜୀବ ଓ ତିନି ମାୟାପତି ଭଗବାନ ବା ପରମାତ୍ମା। ପ୍ରକୃତି ଜଡ଼, ଏହାର କାର୍ଯ୍ୟରୂପ ଦୃଶ୍ୟବର୍ଗ କ୍ଷଣିକ, ନାଶବାନ ଓ ପରିଣାମୀ। ଜୀବ ବା ଜୀବାତ୍ମା ଓ ଭଗବାନ ବା ପରମାତ୍ମା, ଏ ଦୁହେଁ ନିତ୍ୟ ଚେତନ ଓ ଆନନ୍ଦ ସ୍ୱରୂପ। ହେଲେ ଜୀବାତ୍ମା ଅଳ୍ପଜ୍ଞ ହୋଇଥିବା ବେଳେ ଭଗବାନ ବା ପରମାତ୍ମା ସର୍ବଜ୍ଞ। ଜୀବ ଅସମର୍ଥ ହୋଇଥିବା ବେଳେ ପରମେଶ୍ୱର ସର୍ବସମର୍ଥ। ଜୀବ ଅଂଶ ହୋଇଥିବା ବେଳେ ପରମେଶ୍ୱର ବା ଭଗବାନ ଅଂଶୀ। ଜୀବ ଭକ୍ତା ଆଉ ଭଗବାନ ବା ପରମେଶ୍ୱର ସାକ୍ଷୀ। ଜୀବ ଉପାସକ ଓ ଭଗବାନ ବା ପରମେଶ୍ୱର ଉପାସ୍ୟ। ପରମେଶ୍ୱର ବା ଭଗବାନ ମଝିରେ ମଝିରେ ଧରାପୃଷ୍ଠରେ ଅବତରଣ କରି ବା ପ୍ରକଟ ହୋଇ ଜୀବଙ୍କ ମଙ୍ଗଳ ନିମନ୍ତେ ଉପଦେଶ ଦେଇଥାନ୍ତି। ଏହି ସମ୍ବନ୍ଧରେ ଉପନିଷଦରେ ଗୋଟିଏ ସୁନ୍ଦର କାହାଣୀ ଅଛି। ଭଗବାନଙ୍କ ପ୍ରତାପରେ ଏକଦା ଦେବତାମାନେ ଅସୁରମାନଙ୍କୁ ପରାଜିତ କରିଥିଲେ। ଦେବତାମାନେ ଅଜ୍ଞାନବଶ ଅତ୍ୟନ୍ତ ଗର୍ବ କରିବାରେ ଲାଗିଲେ, ଆମେ ଆମ ବଳ ପରାକ୍ରମରେ ଅସୁରମାନଙ୍କୁ ଜୟ କରିଛୁ। ଏପରି ଅଭିମାନରେ ଫାଟି ପଡ଼ିବାରେ ଲାଗିଲେ। ଅଭିମାନ ଭଗବାନଙ୍କୁ ଭଲ ଲାଗେ ନାହିଁ, ସେ ତ ସର୍ବଜ୍ଞ ଓ ସର୍ବସମର୍ଥ। ନିଜର ସନ୍ତାନମାନେ ବାଟ ହୁଡ଼ି ଯାଉଛନ୍ତି ଜାଣି ଭଗବାନ ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ମନ କଲେ। ସ୍ୱୟଂ ସଚ୍ଚିଦାନନ୍ଦ ପରମାତ୍ମା ସେହି ଦେବତାମାନଙ୍କ ଆଗରେ ଏକ ଯକ୍ଷ ରୂପରେ ପ୍ରକଟ ହୋଇଗଲେ। ଦେବତାମାନେ ଅପୂର୍ବ ପ୍ରଭାବଶାଳୀ ଯକ୍ଷ କିଏ ଜାଣିବା ପାଇଁ ବ୍ୟଗ୍ର ହୋଇଗଲେ। ଇନ୍ଦ୍ର ଅଗ୍ନିକୁ ପଠାଇଲେ ସେହି ତେଜସ୍ୱୀଙ୍କ ପରିଚୟ ବୁଝି ଆସିବା ପାଇଁ। ଯକ୍ଷରୂପୀ ଭଗବାନ ଅଗ୍ନିକୁ ପଚାରିଲେ, ତୁମେ କିଏ?

ତୁମର ସାମର୍ଥ୍ୟ କେତେ? ଅଗ୍ନି କହିଲେ, ଆମେ ଜାତବେଦା ଅଗ୍ନି, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ ଜାଳି ପୋଡ଼ି ଭସ୍ମ କରିଦେଇପାରୁ। ଏପରି କଥା ଶୁଣି ଯକ୍ଷରୂପୀ ଭଗବାନ ଅଗ୍ନିଙ୍କ ଆଗରେ ଗୋଟିଏ ଶୁଷ୍କ ତୃଣ ରଖିଦେଲେ ଏବଂ ତାହାକୁ ଜାଳି ଦେବା ପାଇଁ କହିଲେ। ହେଲେ ଅଗ୍ନି ସେହି ତୃଣକୁ ଜାଳିପାରିଲେ ନାହିଁ, ସେ ଅସଫଳ ହୋଇ ଇନ୍ଦ୍ରଙ୍କ ପାଖକୁ ଫେରିଗଲେ। ଏହାପରେ ଇନ୍ଦ୍ର ପବନ ଦେବତାଙ୍କୁ ପଠାଇଲେ। ପବନକୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ, ତୁମର ସାମର୍ଥ୍ୟ କେତେ? ପବନ ଦେବତା କହିଲେ, ଆମେ ମାତରିସ୍ୱା ବାୟୁ, ଆମେ ଇଚ୍ଛା କରିବା ମାତ୍ରେ ସାରା ବ୍ରହ୍ମାଣ୍ଡକୁ କ୍ଷଣକ ମଧ୍ୟରେ ଉଡ଼ାଇ ଦେଇପାରିବୁ। ଏପରି କଥା ଶୁଣି ଯକ୍ଷ ପବନଙ୍କ ଆଗରେ ଶୁଷ୍କ ତୃଣଟିଏ ରଖି ତାକୁ ଉଡ଼ାଇ ଦେବା ପାଇଁ କହିଲେ। ଏଥିରେ ବାୟୁଦେବ ଅସଫଳ ହୋଇ ଫେରିଗଲେ। ସେ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କୁ କହିଲେ, ଯକ୍ଷଙ୍କୁ ମୁଁ ଚିହ୍ନିପାରିଲି ନାହିଁ, ତେଣୁ ହେ ଦେବରାଜ, ଆପଣ ନିଜେ ଯାଇ ଯକ୍ଷର ପରିଚୟ ଜାଣି ଆସନ୍ତୁ। ଏଥର ଇନ୍ଦ୍ର ଗଲେ। ଇନ୍ଦ୍ର ଆସୁଥିବା ଦେଖି ଯକ୍ଷ ଅନ୍ତର୍ଧ୍ୟାନ ହୋଇଗଲେ। ଇନ୍ଦ୍ର ଫେରି ଆସୁଥିବା ସମୟରେ ବାଟରେ ହୈମବତୀ ଉମାଦେବୀଙ୍କୁ ଦେଖିଲେ। ସେ କୃତାଞ୍ଜଳି ପୁଟରେ ଉମାଦେବୀଙ୍କୁ ଯକ୍ଷଙ୍କ ପରିଚୟ ପଚାରିଲେ। ଉମାଦେବୀ କହିଲେ, ସେହି ଯକ୍ଷ ଆଉ କେହି ନୁହନ୍ତି, ସ୍ୱୟଂ ଭଗବାନ ବା ବ୍ରହ୍ମ। କିନ୍ତୁ ଆତ୍ମାଭିମାନବଶତଃ ଉଦ୍ଧତ ଓ ଅଭିମାନୀ ହୋଇଉଠି ନିଜର ପରାକ୍ରମରେ ବିଜୟ ଲାଭ କରିଥିବା ଭାବି ଉଚ୍ଛୃଙ୍ଖଳ ଓ ସ୍ୱେଚ୍ଛାଚାରୀ ହୋଇଯାଇଛ। ତେବେ ତୁମମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ, ସତ୍ ଉପଦେଶ ଦେବା ଉଦ୍ଦେଶ୍ୟରେ ବ୍ରହ୍ମ ହିଁ ଯକ୍ଷ ରୂପରେ ଆସିଥିଲେ। ତୁମର ନିଜର ପରାକ୍ରମ ପରିମାପଣ କେତେ ତାହା ଜଣାଇ ଦେଇଗଲେ। ଏତିକି କହି ହୈମବତୀ ଉମା ଅନ୍ତର୍ଦ୍ଧାନ ହୋଇଗଲେ। ଇନ୍ଦ୍ର, ଅଗ୍ନି ଓ ବାୟୁ ସର୍ବପ୍ରଥମେ ବ୍ରହ୍ମଙ୍କୁ ଦର୍ଶନ କଲେ ଓ ତାଙ୍କୁ ଚିହ୍ନିଲେ। ଏହି ତିନି ଦେବତାଙ୍କୁ ତେଣୁ ଦେବତାଙ୍କ ଭିତରେ ଶ୍ରେଷ୍ଠ ଦେବ କୁହାଯାଏ। ପ୍ରାଣୀମାନଙ୍କର, ସେ ମଣିଷ ହୁଅନ୍ତୁ ବା ଦେବତା, ସେମାନଙ୍କର ବଳ, ବୁଦ୍ଧି, ତେଜ ଏବଂ ବିଭୂତି ବୋଲି କିଛି ନାହିଁ, ସବୁ ହେଉଛି ପରମାତ୍ମା ପରମେଶ୍ୱର ଶ୍ରୀ ଭଗବାନଙ୍କର। ଜୀବ ଅକାରଣରେ ନିଜର ଔଦ୍ଧତ୍ୟ ପ୍ରକାଶ କରି ପତନୋନ୍ମୁଖୀ ହୋଇଥାଏ।

ରାଜା ପରୀକ୍ଷିତ ଶୁକଦେବଙ୍କୁ କହିଲେ, ସେହି ହରିଙ୍କ ଚରଣରେ ଚିତ୍ତ ଦେଇ ଯେପରି ଶେଷରେ ଶରୀର ଛାଡ଼ିବେ ସେହି କଥା ମୋତେ କୁହନ୍ତୁ। ହରିଙ୍କ କଥା କାନରେ ଶୁଣିଲେ, ମନରେ ଗୁଣିଲେ ଆଉ ମୁଖରେ ସେହି ନାମ ଉଚ୍ଚାରଣ କଲେ ହରି ଆସି ହୃଦପଦ୍ମରେ ଆସୀନ ହୁଅନ୍ତି, ତାର ସକଳ କଷ୍ଟ ଦୂର କରନ୍ତି। ଯେଉଁ ହରିଙ୍କ ରୂପକୁ କେହି ଜାଣିପାରନ୍ତି ନାହିଁ ସେ ପୁଣି ଅବୟବଧାରୀ ଜୀବ ହୁଅନ୍ତି। ତାହେଲେ ଜୀବ ଆଉ ଈଶ୍ୱରଙ୍କ ଭିତରେ ପ୍ରଭେଦ ରହିଲା କେଉଁଠି? କଳ୍ପ ବିକଳ୍ପ ଆଦି କାଳରେ ସେ ସୃଷ୍ଟି କରନ୍ତି ଏବଂ ସୃଷ୍ଟିର ପାଳନ ଓ ସଂହାର ମଧ୍ୟ କରନ୍ତି। ରାଜା ପରୀକ୍ଷିତ ପଚାରିଲେ, କାଳର ପରିମାଣ ସଙ୍ଗେ କାହାର ପରମାୟୁ କେତେ ଏବଂ କିଏ କେଉଁ କର୍ମ କରି କିପରି ଫଳ ପାଏ ସେ କଥା ମଧ୍ୟ କୁହନ୍ତୁ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 56ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି। ସଙ୍ଗୀତ ପରିଚାଳନା କରିଥିଲେ ତାରାକାନ୍ତ ପଣ୍ଡା। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ସାଇତି ରଖିବା ପାଇଁ ଶୁଖାଇବା ସମୟରେ ଆର୍ଦ୍ରତା ଶତକଡ଼ା 12% ରହିବା ଦରକାର। ସେଥିପାଇଁ ଭଲ ଖରାରେ ପ୍ରାୟ 2-3 ଦିନ ପର୍ଯ୍ୟନ୍ତ ଶୁଖାଇବା ଆବଶ୍ୟକ। ଧାନ ଠିକ୍ ଭାବରେ ଶୁଖିଯିବା ପରେ କିସମ ଅନୁସାରେ ଅଲଗା ଅଲଗା କରି ବଜାରରେ ମିଳୁଥିବା ସୁପର ଗ୍ରେନ୍ ବସ୍ତାରେ ସାଇତି ରଖିଲେ ଏହାର ଗୁଣ, ରଙ୍ଗ, ବାସ୍ନା ଓ ସ୍ୱାଦ ବହୁଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ। ଧାନ ସାଇତି ରଖିଥିବା ବସ୍ତା ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ ଫସ୍ଫାଇଟ୍ ଟାବ୍ଲେଟ୍, 1 ଟନ୍ ଧାନ ପିଛା 3 ଟାବ୍ଲେଟ୍, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହା ଉପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରି କିଛି ଫାଙ୍କା ଜାଗା ନ ରୁହେ। କୋଠରୀର ସନ୍ଧି ଜାଗା, କବାଟ ତଳ ଫାଙ୍କା ଜାଗା ଓ ତାର୍ପଲିନ୍ ଚାରିପଟେ 6 ଇଞ୍ଚ ମୋଟାର କାଦୁଅ ଲେପ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। 7-10 ଦିନ ପର୍ଯ୍ୟନ୍ତ କୋଠରୀ ବା ବସ୍ତାର ମୁହଁ ଭଲ ଭାବରେ ବନ୍ଦ ରଖନ୍ତୁ। ଲୋକ ଚଳପ୍ରଚଳ କରୁଥିବା ଜାଗାରେ ଏଭଳି ଔଷଧ ପ୍ରୟୋଗ କରନ୍ତୁ ନାହିଁ। ଢିପ ଜମି ଏବଂ ବର୍ଷାଶ୍ରିତ ଖାଲୁଆ ଜମି ଯେଉଁଠାରେ ଧାନ ଛଟାବୁଣା କରାଯାଏ ଏବଂ ତଳିଘେରା ପ୍ରସ୍ତୁତି ପାଇଁ ମାଟିର ବତର ଦେଖି ପ୍ରଥମେ ଖରାଟିଆ ଚାଷ କରିଦିଅନ୍ତୁ। ସଠିକ୍ ପରିମାଣର ସାର ପରିଚାଳନା ନିମନ୍ତେ ଏବଂ ଜମିର ଉର୍ବରତା ଜାଣିବା ପାଇଁ ମାଟି ପରୀକ୍ଷା କରନ୍ତୁ। ଏହି ମାସର ପ୍ରଥମ ସପ୍ତାହରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବିଭିନ୍ନ ଖ୍ୟାତିସମ୍ପନ୍ନ ଗବେଷଣା ଅନୁଷ୍ଠାନ, କୃଷି ବିଜ୍ଞାନ କେନ୍ଦ୍ର, ବିଶ୍ୱବିଦ୍ୟାଳୟ କିମ୍ବା କୃଷି ବ୍ଲକ ଅଫିସରୁ ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ଉନ୍ନତମାନର ବିହନ ସଂଗ୍ରହ କରନ୍ତୁ। ଧାନ ବୁଣିବା ବା ତଳି ପକାଇବା ଆଗରୁ ବିହନ ବିଶୋଧନ ନିହାତି କରନ୍ତୁ। ବିହନ ବିଶୋଧନ କରିବା ଦ୍ୱାରା ଫସଲକୁ କିଛି ମାତ୍ରାରେ ବିହନ ଓ ମୃତ୍ତିକା ଜନିତ ରୋଗରୁ ରକ୍ଷା କରାଯାଇପାରିବ। 1 କିଲୋଗ୍ରାମ ଧାନ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା 3 ଗ୍ରାମ କାର୍ବୋସିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 3 ଗ୍ରାମ ଥିରାମ ଫିମ୍ପିନାଶକ ସହ ମିଶାଇ ବିହନ ବିଶୋଧନ କରନ୍ତୁ। ଖରାଦାଉରୁ କୁକୁଡ଼ାମାନଙ୍କୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ, ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ, ଦିନବେଳା ପାଣି ଛିଞ୍ଚନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଜାଲି ଉପରେ ଢାଙ୍କିଦେଲେ

0: ଘର ଥଣ୍ଡା ରହିଥାଏ। ପଶୁମାନଙ୍କୁ ଗରମରୁ ରକ୍ଷା କରିବା ପାଇଁ ତାଙ୍କୁ ନିୟମିତ ତାଜା ସ୍ୱଚ୍ଛ ଥଣ୍ଡା ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରନ୍ତୁ ଏବଂ ସେମାନଙ୍କୁ ସବୁଜ ଘାସ, ପୁଷ୍ଟିକର ଚର୍ବି ଜାତୀୟ ଖାଦ୍ୟ, ମିଶ୍ରିତ ଖଣିଜ ଲବଣ ଏବଂ ଲୁଣ ଖାଇବାକୁ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ। ସେମାନଙ୍କୁ ଛାଇରେ ରଖନ୍ତୁ। ସକାଳ 11:00 ସନ୍ଧ୍ୟା 4:00 ପର୍ଯ୍ୟନ୍ତ ଚରେଇବାକୁ ବାହାରକୁ ଛାଡ଼ନ୍ତୁ ନାହିଁ। ବିଜୁଳି ଘଡ଼ଘଡ଼ି ସମୟରେ ପଶୁପକ୍ଷୀମାନଙ୍କୁ ବାହାରେ ଗଛ ପାଖରେ କିମ୍ବା କୌଣସି ବିଦ୍ୟୁତ୍ ଉପକରଣ ପାଖରେ ରଖନ୍ତୁ ନାହିଁ। ବର୍ତ୍ତମାନ ସମୟରେ ଦିନର ତାପମାତ୍ରା ବଢ଼ିବା ସହ ଗ୍ରୀଷ୍ମ ଲହରୀ ପ୍ରବାହ ହେଉଥିବାରୁ ପୋଖରୀ ଓ ଜଳର ଗଭୀରତା ସତେଜ ପାଣି ଭର୍ତ୍ତି କରି 1 ମିଟର ବଢ଼ାଇ ଦିଅନ୍ତୁ। ଦାନାର ପରିମାଣ 10-20% କମ୍ କରିଦିଅନ୍ତୁ ଏବଂ ପୋଖରୀର ଭିତରକୁ ଥଣ୍ଡା ପାଣି ପ୍ରବେଶ ପାଇଁ ବ୍ୟବସ୍ଥା କରନ୍ତୁ, ଯେପରିକି ପାଣିର ତାପମାତ୍ରା 13-18 ଡିଗ୍ରୀ ବଜାୟ ରହିବ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ଅବଶିଷ୍ଟ ଅଞ୍ଚଳର ପାଗ ଶୁଖିଲା ରହିବ। ତେବେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସାଙ୍ଗକୁ ଘଣ୍ଟା ପ୍ରତି ପବନ 40-50 କିଲୋମିଟର ବେଗରେ ବହିପାରେ। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା। ସାନ୍ତାଳିଆ ଖେଳା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ଗୀତାଞ୍ଜଳି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଝୁମର, ପରିବେଷଣ କରିବେ ସୁଭାଷ ଚନ୍ଦ୍ର ପାତ୍ର ଏବଂ ସାଥୀ କଳାକାରମାନେ। ମହିଳା ମହଲ ଅପରାହ୍ନ 1:20। ଅପରାହ୍ନ 5:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି। ଭକ୍ତିଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6:00। ସନ୍ଧ୍ୟା 6:15 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 7:00। ସନ୍ଧ୍ୟା 7:30 ରହିଛି ଚାଷବାସ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ରାତି 8:30 ପ୍ରଚାର କରିବୁ ଚିଠିପତ୍ର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ। ଗୀତ ଅତୀତ ରାତି 8:40। ରାତି 10:00 ପ୍ରଚାର କରିବୁ ରୂପକ ଖରା। ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବ୍ୟାପୀ 75ଟି ମନୋନୀତ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ମହାକାଶ ପ୍ରୟୋଗଶାଳା ବା ସ୍ୱେସ୍ ଲ୍ୟାବ୍ର ଆଭାସୀ ଜରିଆରେ ଉଦ୍ଘାଟନ କରିଛନ୍ତି। ଏଥିରେ ରାଜ୍ୟର 13ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ୱେସ୍ ଲ୍ୟାବ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ରାଷ୍ଟ୍ରମନ୍ତ୍ରୀ ଦୁର୍ଗାଦାସ ଉଇକେଙ୍କ ଉପସ୍ଥିତିରେ ସ୍ୱେସ୍ ଲ୍ୟାବ୍ଗୁଡ଼ିକର ଶୁଭାରମ୍ଭ କରାଯାଇଛି। ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷାକୁ ଲୋକାଭିମୁଖୀ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହାଦ୍ୱାରା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗରେ ଉନ୍ନତି ଆସିବା ସହ ଯାତ୍ରା ସମୟ ଯଥେଷ୍ଟ ହ୍ରାସ ପାଇବ। ଏହି ଆଧୁନିକ ପ୍ରକଳ୍ପ ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ ତଥା ଯାତ୍ରୀ ଓ ମାଲ ପରିବହନ ପାଇଁ ସୁରକ୍ଷିତ ସୁଗମ ସଡ଼କ ସଂଯୋଗ ପ୍ରଦାନ କରିବ। ଏହା ମାଧ୍ୟମରେ ଉପକୂଳ ଅଞ୍ଚଳର ବିକାଶ ହେବ ବୋଲି ଶ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜପଥ ପ୍ରକଳ୍ପର ଅନୁମୋଦନ ଲାଗି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଶ୍ରୀ ମାଝୀ ସମୃଦ୍ଧ ଓଡ଼ିଶା ସଂକଳ୍ପକୁ ସାକାର କରିବାରେ ଏହି ପ୍ରକଳ୍ପ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉଲ୍ଲେଖ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିବେ। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ବୈଠକରେ ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା ହେଉଛି। ମୁଖ୍ୟମନ୍ତ୍ରୀ ଆଜି ପୁରୀ ଜିଲ୍ଲା ପିପିଲିରେ ଚାନ୍ଦୁଆ ହସ୍ତଶିଳ୍ପ ହବ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ମଧ୍ୟ ଉପସ୍ଥିତ ରହିବେ। ରାଜ୍ୟରେ ମତଦାତା ସୂଚୀକୁ ଅଧିକ ସ୍ୱଚ୍ଛ, ସଂଶୋଧିତ ଓ ତ୍ରୁଟିଶୂନ୍ୟ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ରହିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ଗତକାଲି ସୁଦ୍ଧା 71,69,563 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ନିୟୋଜିତ ଅଛନ୍ତି। ଘରକୁ ଘର ପରିଗଣନା ସମୟରେ ପ୍ରତ୍ୟେକ ଭୋଟରଙ୍କୁ 2 ଲେଖାଏଁ ପୂର୍ବ ମୁଦ୍ରିତ ପରିଗଣନା ଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପାଇଁ ଆବେଦନ କରାଯାଇଥିବା ବିବିଧ ଓ ଜାତି ପ୍ରମାଣପତ୍ର ତ୍ୱରିତ ପ୍ରଦାନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ

0: ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏହି ଆବେଦନଗୁଡ଼ିକର ନିଷ୍ପତ୍ତି ପ୍ରକ୍ରିୟା ଓଡ଼ିଶା ଜନସେବା ଅଧିକାର ଆଇନ 2012 ଅଧୀନରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଦାନ କରାଯିବାକୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୁରେ ଜୁଲାଇ 2026 ଶିକ୍ଷାବର୍ଷ ପାଇଁ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁଲାଇ 15 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ବିଭିନ୍ନ ବିଭାଗରେ ନାମଲେଖା ପାଇଁ ଇଚ୍ଛୁକ ବିଦ୍ୟାର୍ଥୀ ଇଗ୍ନୁର ୱେବ୍ସାଇଟ୍ ଇଗ୍ନୁ ଆଡ୍ମିସନ୍ .samartha.edu.in ଆଡ୍ମିସନ୍ କରିପାରିବେ। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଓ ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଏରେଇ ପରସିଙ୍ଗା ଗ୍ରାମ ପଞ୍ଚାୟତ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ମୌଳିକ କର୍ତ୍ତବ୍ୟ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ଲୋକ ଅଦାଲତରେ ମଧ୍ୟସ୍ଥତା ବିଷୟରେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣାମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁର ମହୋତ୍ସବ ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଦେଶର 10 ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ଜୋନ୍ରେ ଅନୁଷ୍ଠିତ ଆନ୍ତଃଜିଲ୍ଲା ସିଏମ୍ କପ୍ ଫୁଟବଲ ପ୍ରତିଯୋଗିତାର 14 ବର୍ଷ ବାଳିକା ବର୍ଗରେ ଗଞ୍ଜାମ ଜିଲ୍ଲା କୋରାପୁଟକୁ ହରାଇ ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବାଳିକା ବର୍ଗରେ ନବରଙ୍ଗପୁର ବାଳିକା ଦଳ 5-0 ଗୋଲ୍ରେ ମାଲକାନଗିରି ବାଳିକା ଦଳକୁ ପରାସ୍ତ କରିଛି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗତକାଲି 10 ସ୍ଥାନର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବାବେଳେ ଟିଟିରାଗଡ଼ଠାରେ ସର୍ବୋଚ୍ଚ ତାପମାତ୍ରା 42 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ଗର୍ଭାବସ୍ଥାରେ ଜଟିଳତା ଓ ତାର ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ଲୁସି ଦାସ।
2: ଗର୍ଭଧାରଣର ସମୟ ସବୁ ମହିଳାଙ୍କ ପାଇଁ ଏକ ଅମୂଲ୍ୟ ସମୟ। ଗର୍ଭଧାରଣ ସମୟ 9 ମାସ 7 ଦିନ। ଏହି ସମୟକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 3 ମାସରେ ବାନ୍ତି ହୋଇଥାଏ, ଦେହ ଦୁର୍ବଳ ଲାଗେ, କୌଣସି କାମ କରିବାକୁ ଇଚ୍ଛା ହୁଏ ନାହିଁ, ଋତୁସ୍ରାବ ବନ୍ଦ ହୋଇଯାଏ। ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଫଲିକ୍ ଏସିଡ୍ ବଟିକା ଖାଇବା ଉଚିତ। ଏହା ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ମିଳୁଛି ଓ ଏହା ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଥଣ୍ଡା, କାଶ, ଜ୍ୱର ବା ଅନ୍ୟ କୌଣସି ଦେହ ଖରାପ ଏହି ସମୟରେ ଦେଖାଦେଲେ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ଖାଇବେ ନାହିଁ। ପ୍ରଥମ 3 ମାସରେ ଯଦି ରକ୍ତସ୍ରାବ ହୁଏ ତାହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଦେଖାଇବେ, କାରଣ ବେଳେବେଳେ ଗର୍ଭ ନଷ୍ଟ ହୋଇଯାଇଥାଏ ଓ ତାହା ଗର୍ଭାଶୟ ଭିତରେ ରହିଯାଇଥାଏ। ଏହି ସମୟରେ ବେଳେବେଳେ ତଳ ପେଟରେ ଯନ୍ତ୍ରଣା ହୁଏ। ସାଧାରଣ ଯନ୍ତ୍ରଣା ହେଲେ କୌଣସି ବ୍ୟସ୍ତ ହେବା ଉଚିତ ନୁହେଁ, କିନ୍ତୁ ଅତ୍ୟଧିକ ଯନ୍ତ୍ରଣା ହେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇବେ ଓ ଅଲ୍ଟ୍ରାସାଉଣ୍ଡ କରି ଗର୍ଭ ଠିକ୍ ଜାଗାରେ ଅଛି କି ନାହିଁ ତାହା ଜାଣିବେ। ବେଳେବେଳେ ଗର୍ଭ ଗର୍ଭାଶୟରେ ନ ରହି ଗର୍ଭାଶୟ ବାହାରେ ରହିଥାଏ, ଯାହା ଶରୀର ପାଇଁ ବହୁତ ବିପଦପୂର୍ଣ୍ଣ ଓ ତାହା ଠିକ୍ ସମୟରେ ଚିକିତ୍ସା କଲେ କୌଣସି ପ୍ରକାର ଅସୁବିଧା ହୁଏ ନାହିଁ। ଗର୍ଭଧାରଣ ସମୟରେ ସବୁ ପ୍ରକାର ଖାଦ୍ୟ ଖାଇବେ, ପ୍ରଚୁର ପରିମାଣରେ ପାଣି ପିଇବେ, ରାତିରେ ନିଶ୍ଚୟ 7 ଘଣ୍ଟାରୁ 8 ଘଣ୍ଟା ବିଶ୍ରାମ ନେବେ। ଏହି ସମୟରେ ଆମର ଆଇରନ୍ ଓ କ୍ୟାଲସିୟମ୍ ବଟିକା ଖାଇବା ନିହାତି ଜରୁରୀ। ଆଇରନ୍ ଖାଇଲେ ମାଟିର ରକ୍ତହୀନତା ରୋଗ ଦେଖାଯାଏ ନାହିଁ, ଛୁଆର ବି କୌଣସି ପ୍ରକାର ରକ୍ତଜନିତ ରୋଗ ହୁଏ ନାହିଁ। ପ୍ରଥମ ମାସରୁ ରକ୍ତ ପରୀକ୍ଷା କରାଇ ନେବା ଉଚିତ ଓ ସେହି ଅନୁସାରେ ଯଦି କିଛି ଅସୁବିଧା ବାହାରିଲା ତାହେଲେ ଔଷଧ ଖାଇବା ଉଚିତ। ଗର୍ଭ ସମୟରେ ଦ୍ୱିତୀୟ ଭାଗରେ ବା ସେକେଣ୍ଡ ଟ୍ରାଇମିଷ୍ଟରରେ ଡାକ୍ତରଙ୍କୁ ପ୍ରତି ମାସରେ ଦେଖାଇବା ଉଚିତ। ଏହି ସମୟରେ ବିଶେଷ ଅସୁବିଧା ହୁଏ ନାହିଁ, ଦେହ ସୁସ୍ଥ ଲାଗେ, କିନ୍ତୁ ଏହି ସମୟଟିକୁ ଅବହେଳା କଲେ ହେବ ନାହିଁ। ଦେହ ସୁସ୍ଥ ଲାଗିଲେ ବି ଆପଣ ପ୍ରତି ମାସରେ ଡାକ୍ତରଙ୍କୁ ଦେଖାଇବେ, ଟିଟାନସ୍ ଇଞ୍ଜେକ୍ସନ 2 ଡୋଜ୍ ନେଇଯିବେ ଓ ଆଇରନ୍ କ୍ୟାଲସିୟମ୍ ବଟିକା ନିୟମିତ ଖାଇବେ। ଏହି ସମୟରେ ପ୍ରଚୁର ପରିମାଣର ପନିପରିବା, ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇଲେ ଛୁଆର ଶରୀର ଗଠନ ଠିକ୍ ଅନୁସାରେ ହୋଇଥାଏ। 5 ମାସରେ ଥରେ ନିଶ୍ଚୟ ଅଲ୍ଟ୍ରାସାଉଣ୍ଡ କରାଇବେ, ଏହାଦ୍ୱାରା ଛୁଆର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଭାବରେ ତିଆରି ହୋଇଛି କି ନାହିଁ ଜଣାପଡ଼େ। ଯଦି କୌଣସି ଅସୁବିଧା ଥାଏ ତାହେଲେ ତାର ଉପଯୁକ୍ତ ଚିକିତ୍ସା କରାଇବାକୁ ପଡ଼ିବ। ଶେଷ 3 ମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

0: ସମୟ ଡାକ୍ତରଙ୍କୁ ନିଶ୍ଚୟ ପ୍ରତି ମାସରେ ଦେଖାଇବେ। ଡାକ୍ତରଙ୍କ କହିବା ଅନୁସାରେ ଅଲଟ୍ରାସାଉଣ୍ଡ କରିବେ। ଆଇରନ୍ କ୍ୟାଲସିୟମ ସାଙ୍ଗକୁ ପ୍ରୋଟିନ୍ ପାଉଡର ଅନ୍ୟାନ୍ୟ ଭିଟାମିନ୍ ବଟିକା ମଧ୍ୟ ଖାଇବା ଜରୁରୀ। କେତେଗୁଡ଼ିଏ ଲକ୍ଷଣ ଯଥା ଗୋଡ଼ ଫୁଲିବା, ପରିସ୍ରା କମ୍ ହେବା, ମୁଣ୍ଡ ବୁଲାଇବା, ଅତ୍ୟଧିକ ଓଜନ ବଢ଼ିବା ଦେଖିଲେ ଆପଣ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ। ଏହା ବ୍ଲଡ୍ ପ୍ରେସର ବଢ଼ିବାର ଗୋଟିଏ ଲକ୍ଷଣ। ବ୍ଲଡ୍ ପ୍ରେସର ରୋଗ ଠିକ୍ ସମୟରେ ଚିକିତ୍ସା ନହେଲେ ଏକ୍ଲାମ୍ସିଆ ରୋଗ ହୋଇଥାଏ ଓ ଏକ୍ଲାମ୍ସିଆ ରୋଗରେ ମାଆଟି ଚେତାଶୂନ୍ୟ ହୋଇଯାଏ ଓ ତାକୁ ବାତ ମାରିଥାଏ। ଏହା ତା ଜୀବନ ପାଇଁ ବହୁତ ବିପଦପୂର୍ଣ୍ଣ। ଠିକ୍ ସମୟରେ ବ୍ଲଡ୍ ପ୍ରେସର ମପାଇବା ଓ ତାର ଚିକିତ୍ସା କରାଇଲେ ଏ ରୋଗ ହୁଏ ନାହିଁ। ପ୍ରତି ମାସରେ ଓଜନ ହେବା ଉଚିତ। ଅତି କମ୍ରେ 2 କେଜି ବଢ଼ିଲେ ଭଲ, କିନ୍ତୁ 2 କେଜିରୁ ଅଧିକା ବଢ଼ିବା ବା 2 କେଜିରୁ କମ୍ ବଢ଼ିବା ଉଚିତ ନୁହେଁ। ଏହା ଛଡ଼ା ବେଳେବେଳେ ରକ୍ତସ୍ରାବ ହୁଏ, ମଝିରେ ମଝିରେ ପେଟ ବଥା କରେ। ଏପରି ହେଲେ ସାଙ୍ଗେ ସାଙ୍ଗେ ଆପଣ ନିକଟସ୍ଥ ହସ୍ପିଟାଲରେ ଦେଖାଇବେ। ବେଳେବେଳେ ଗର୍ଭାଶୟରେ ଫୁଲଟି ତଳପଟକୁ ରହିଥାଏ, ଏହିପରି ରହିଥିଲେ ରକ୍ତସ୍ରାବ ମଝିରେ ମଝିରେ ହୋଇପାରେ। ମୂଳରୁ ଏଥିପ୍ରତି ସତର୍କ ନ ରହିଲେ ଭାରି କାମ କଲେ ଅତି ପ୍ରବଳ ରକ୍ତସ୍ରାବ ବେଳେବେଳେ ହୋଇଥାଏ, ଯାହାଦ୍ୱାରା କି ଆମକୁ ତୁରନ୍ତ ଅପରେସନ୍ କରିବାକୁ ପଡ଼େ। ଅଲଟ୍ରାସାଉଣ୍ଡ ନିୟମିତ କରିବା ଦ୍ୱାରା ଆପଣ ଏସବୁ ଜିନିଷ ଆଗରୁ ଜାଣିପାରିବେ ଓ ତା ପ୍ରତି ସତର୍କ ରହିବେ। ଡେଲିଭରି ପୂର୍ବରୁ ଆପଣଙ୍କୁ କେତେଗୁଡ଼ିଏ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ, ଯଥା ଦେହରୁ ପାଣି ଯିବା, ଅତ୍ୟଧିକ ରକ୍ତସ୍ରାବ ହେବା, ଛୁଆ ନ ବୁଲିବା ବା ପେଟରେ ଯନ୍ତ୍ରଣା ଆରମ୍ଭ ହେବା। ଏହିସବୁ ଲକ୍ଷଣ ଦେଖିଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ। ଏହିସବୁ ଜିନିଷ ପ୍ରତି ସତର୍କ ରହିଲେ
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଗର୍ଭାବସ୍ଥାର ଜଟିଳତା ଓ ତା'ର ଚିକିତ୍ସା ଆଲୋଚନା କରିଥିଲେ ଡାକ୍ତର ଲୁସି ଦାସ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ। ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ। ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୋଗାଯୋଗ ଓ ସୂଚନା ଏବଂ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ୍ ବୈଦେଶିକ ମନ୍ତ୍ରୀ ଭାବେ 2015 ଭାରତ ଆସିଥିବା ବେଳେ ଉପରାଷ୍ଟ୍ରପତି ଭାବେ 2019, 2023, 2024 ଓ 2025 ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତକାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତିବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ। ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି। ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଣିଜ୍ୟ, ଶକ୍ତି ଏବଂ ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି। ପ୍ରଥମ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା 2026 ଆଜି ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଷୟ ଉଲ୍ଲେଖ କରି କହିଛନ୍ତି, ଯୋଗ ଏବେ ସାରା ବିଶ୍ୱରେ ଅତ୍ୟନ୍ତ ଲୋକପ୍ରିୟତା ହାସଲ କରୁଛି। ଗୁଜରାଟର ଅହମ୍ମଦାବାଦରେ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ମଞ୍ଚ ବିଶ୍ୱର ଯୋଗ ଉତ୍ସାହୀମାନଙ୍କୁ ଏକତ୍ର କରିଛି। କାର୍ଯ୍ୟକ୍ରମର ଆୟୋଜକଙ୍କୁ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ମେଘାଳୟର ଶିଲଂରେ ଆଜି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରିବେ। ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜିର ଅଧିବେଶନରେ ଆଞ୍ଚଳିକ ବିକାଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବ୍ୟତୀତ

ମୁଖ୍ୟମନ୍ତ୍ରୀ ସ୍ତରୀୟ କାର୍ଯ୍ୟବଳ ପକ୍ଷରୁ ହୋଇଥିବା ପ୍ରଗତି ଉପରେ ଆଲୋଚନା ଏବଂ ବିଚାର ବିମର୍ଶ କରାଯିବ। ବିଶେଷ ଭାବେ ପର୍ଯ୍ୟଟନ, କୃଷି ଓ ଉଦ୍ୟାନ କୃଷି, ନିବେଶ ପ୍ରୋତ୍ସାହନ, ଆତ୍ମନିର୍ଭରଶୀଳତା, କ୍ରୀଡ଼ା, ଅର୍ଥନୈତିକ କରିଡରର ବିକାଶ, ଭିତ୍ତିଭୂମି ଏବଂ ସହରାଞ୍ଚଳ ସଂଯୋଗୀକରଣ ତଥା ହସ୍ତତନ୍ତ ଓ ହସ୍ତଶିଳ୍ପ ଉପରେ ଆଲୋଚନା ହେବ। 2047 ସୁଦ୍ଧା ଉତ୍ତର ପୂର୍ବାଞ୍ଚଳକୁ ଆର୍ଥିକ ଅଭିବୃଦ୍ଧି ସଂଯୋଗୀକରଣ, ନବସୃଜନ ଏବଂ ସାଂସ୍କୃତିକ ସମୃଦ୍ଧିର କେନ୍ଦ୍ର ଭାବେ ଗଢ଼ି ତୋଳିବା ପାଇଁ ଆଜିର ଅଧିବେଶନରେ ଯୋଜନା ପ୍ରସ୍ତୁତ ହେବ। ଅଧିବେଶନରେ ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏବଂ 8ଟି ଉତ୍ତର ପୂର୍ବାଞ୍ଚଳ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇଦିନିଆ ତ୍ରିପୁରା ଗସ୍ତରେ ଯାଇ ଆଜି ସନ୍ଧ୍ୟାରେ ଅଗରତାଲାରେ ପହଞ୍ଚବେ। ଗସ୍ତକାଳରେ ଶ୍ରୀ ଶାହା ପୁଷ୍ପବନ୍ତ ପ୍ୟାଲେସ୍ ହୋଟେଲର ଶିଳାନ୍ୟାସ କରିବା ସହ ଲଙ୍କାମୁରାଠାରେ ସୀମା ସୁରକ୍ଷା ବଳର ସୀମା ଆଉଟ୍ପୋଷ୍ଟ ପରିଦର୍ଶନ କରିବେ। ଶ୍ରୀ ଶାହା ରାଜ୍ୟ ଏବଂ କେନ୍ଦ୍ରର ସୁରକ୍ଷା ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ଶାହାଙ୍କ ଗସ୍ତ ନେଇ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସୁରକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ତଥା ବିଶ୍ୱର ସର୍ବପୁରାତନ ସହର ବାରାଣାସୀରେ ଆଜି ଏବଂ ଆସନ୍ତାକାଲି ବ୍ରିକ୍ସ ସାଂସ୍କୃତିକ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଚୀନ, ବ୍ରାଜିଲ, ଇଜିପ୍ଟ, ଇଥିଓପିଆ ଏବଂ ଇଣ୍ଡୋନେସିଆ ସମେତ 11ଟି ଦେଶର ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବେ। ବିଶ୍ୱର ପ୍ରମୁଖ ବରିଷ୍ଠ କୂଟନୀତିଜ୍ଞ, ନୀତି ନିର୍ଦ୍ଧାରକ ଏବଂ ସାଂସ୍କୃତିକ ବିଶେଷଜ୍ଞମାନଙ୍କୁ ଏହି ସମ୍ମିଳନୀ ଏକତ୍ର କରିବ। ସମ୍ମିଳନୀରେ କାଶୀର ବିଶ୍ୱପ୍ରସିଦ୍ଧ ଜିଆଇ ଟ୍ୟାଗ୍ ଯୁକ୍ତ ଏବଂ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଶୀର୍ଷକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଇଛି। 6 ଜଣ କଳାକାର ଏହି ପ୍ରଦର୍ଶନୀରେ ବାରାଣାସୀର ସମୃଦ୍ଧ ହସ୍ତକଳା ପରମ୍ପରାର ପ୍ରଦର୍ଶନ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସେଠାକାର ସାଂସଦମାନଙ୍କୁ କହିଛନ୍ତି ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ବାଣିଜ୍ୟ ଚୁକ୍ତିନାମା ଆଉ କିଛି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ହେବ। ଗତକାଲି ବୈଦେଶିକ ମନ୍ତ୍ରଣାଳୟ ଗୃହ କମିଟିର ବୈଠକରେ ସମ୍ପ୍ରତି ଭାରତ ଗସ୍ତ ନେଇ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ରୁବିଓ କହିଛନ୍ତି ୱାଶିଂଟନ୍ ଏବଂ ନୂଆଦିଲ୍ଲୀ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶ୍ୱର ସର୍ବବୃହତ୍ ଏବଂ ସର୍ବପୁରାତନ ଗଣତନ୍ତ୍ର ମଧ୍ୟରେ ଅର୍ଥନୈତିକ ବୁଝାମଣା ଚଳଚଞ୍ଚଳ ହୋଇଛି, ଯେଉଁଥିରେ ଭାରତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାର ସାବ୍ୟସ୍ତ ହେବ। ସେ କହିଛନ୍ତି ତାଙ୍କ ଭାରତ ଗସ୍ତ ସମୟରେ ସେ କ୍ୱାଡ୍ ରାଷ୍ଟ୍ରସମୂହର ମନ୍ତ୍ରୀମାନଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ। ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଆଗାମୀ ଦିନରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଲାଗି ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ସୁରକ୍ଷିତ ଯୋଗାଣ ଶୃଙ୍ଖଳ ସୃଷ୍ଟି କରିବା ଲାଗି 14ଟି ଦେଶ ଏକ ନୂତନ ପଦକ୍ଷେପ ସ୍ୱରୂପ ପ୍ୟାକ୍ସ ସିଲିକା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ସମ୍ପୃକ୍ତ 14ଟି ଦେଶ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତାର ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷିତ ଓ ନିଶ୍ଚିତ କରିବା ଲାଗି ସହଯୋଗୀ ସାବ୍ୟସ୍ତ ହୋଇଛନ୍ତି। ଶ୍ରୀ ରୁବିଓ ୟୁକ୍ରେନ୍ ସଂଘର୍ଷ ସମ୍ପର୍କରେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ୍ ଶାନ୍ତି ବୁଝାମଣା ପାଇଁ ପ୍ରସ୍ତୁତ ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ମନ୍ତ୍ର ନେଇ ଭାରତର ଅଭୂତପୂର୍ବ ପରିବର୍ତ୍ତନ ଘଟିଛି। ଏହି ସମୟ ମଧ୍ୟରେ ମୋଦି ସରକାରଙ୍କ ଅନେକଗୁଡ଼ିଏ ଜନହିତକର ଯୋଜନା ଦେଶର ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ 12 ବର୍ଷର ସଫଳତା ନେଇ ଆକାଶବାଣୀ ସମ୍ବାଦ ବିଭାଗ ସ୍ୱତନ୍ତ୍ର ଉପସ୍ଥାପନ ପ୍ରସ୍ତୁତ କରିଛି। ଆଜି ଆସନ୍ତୁ ଜାଣିବା ସରକାରଙ୍କ ପଦକ୍ଷେପ ଯୋଗୁଁ କିଭଳି ଭାବେ ବ୍ୟବସାୟରେ ସହଜତା ସମ୍ଭବ ହୋଇପାରିଛି। ଗତ 12 ବର୍ଷରେ ଅନେକଗୁଡ଼ିଏ ସମାବେଶୀ ସଂସ୍କାର ଫଳରେ ଦେଶରେ ବ୍ୟବସାୟ କରିବାର ସହଜତାରେ ବିକାଶ ଘଟିଛି। ଏହାଦ୍ୱାରା ନିବେଶକମାନଙ୍କ ବିଶ୍ୱାସ ଦୃଢ଼ ହୋଇଥିବା ବେଳେ ଉଦ୍ୟୋଗିତାର ବିକାଶ ଏବଂ ବିଶ୍ୱସ୍ତରରେ ଭାରତର ପ୍ରତିଯୋଗିତାମୂଳକ ବ୍ୟବସାୟିକ ଲକ୍ଷ୍ୟ ପୂରଣ ହୋଇପାରିଛି। 2016ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦେଶର ଉଦ୍ୟୋଗ ବିକାଶ ଏବଂ ନବସୃଜନକୁ ନୂତନ ଦିଗ ଦେବା ସହ ନିବେଶ ଆଧାରିତ ବିକାଶ ବୃଦ୍ଧି ପାଇଛି। 2016ରେ ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା 500 ଥିବାବେଳେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା 2,23,000 ବୃଦ୍ଧି ପାଇଛି। ଆୟକର ବିଭାଗ ପକ୍ଷରୁ 2021ରେ ନୂଆ ଇ ଫାଇଲିଂ ପୋର୍ଟାଲ୍ ଖୋଲାଯାଇଛି। 2017ରେ ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆରମ୍ଭ ହେବା ସହ ଗତବର୍ଷ ସେପ୍ଟେମ୍ବର ମାସରେ ଏଥିରେ ଅନେକଗୁଡ଼ିଏ ପରିବର୍ତ୍ତନ କରାଯାଇ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ଅତିରିକ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଅନ୍ୟପକ୍ଷରେ ଏମ୍ଏସ୍ଏମ୍ଇ ପଞ୍ଜୀକରଣକୁ ସହଜ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଉଦ୍ୟମ ପଞ୍ଜୀକରଣ ପୋର୍ଟାଲ୍ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା 8,31,000 ଏମ୍ଏସ୍ଏମ୍ଇ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି। 2016ରେ ସରକାରୀ ଇ ମାର୍କେଟ୍ ପ୍ଲେସ୍ ଜେମ୍ ଆରମ୍ଭ ହେବା ଫଳରେ ମହିଳା ଉଦ୍ୟୋଗୀ, ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଦିବ୍ୟାଙ୍ଗଜନଙ୍କୁ

ସୁବିଧା ଉପଲବ୍ଧ କରାଯାଇପାରିଛି। ଦେଶରେ ବ୍ୟବସାୟ କରିବାର ସହଜତା ଢାଞ୍ଚା ମିଳିତ ଭାବେ ଡିଜିଟାଲ ଭିତ୍ତିଭୂମି, ନୀତି ସଂସ୍କାର ଏବଂ ବିଶ୍ୱାସ ଆଧାରିତ ପ୍ରଶାସନକୁ ସୁଦୃଢ଼ କରିପାରିଛି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝି କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ବୈଠକରେ ପୂର୍ବାଞ୍ଚଳ, ଦକ୍ଷିଣ ପୂର୍ବାଞ୍ଚଳ, ଉତ୍ତର ପୂର୍ବାଞ୍ଚଳ ଏବଂ ମେଟ୍ରୋ ରେଳର ମହାପ୍ରବନ୍ଧକମାନେ ଯୋଗଦେବେ। ଶ୍ରୀ ମାଝି କହିଛନ୍ତି, ପଶ୍ଚିମବଙ୍ଗରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରାଯିବା ସହ କେନ୍ଦ୍ର ରାଜ୍ୟ ସମ୍ପର୍କ ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯିବ। ବ୍ରିଟେନ୍ର ବୈଦେଶିକ ଏବଂ ରାଜ୍ୟଗୋଷ୍ଠୀ ବ୍ୟାପାର ସଚିବ ୟେଭେଟ୍ କୁପର ଗତକାଲି ଦୁଇଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀମତୀ କୁପର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ କୂଟନୈତିକ ବୁଝାମଣା ସକାରାତ୍ମକ ଦିଗରେ ଗତି କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ତେବେ ଚୂଡ଼ାନ୍ତ ବୁଝାମଣା ନେଇ ଅନିଶ୍ଚିତତା ଜାରି ରହିଥିବା ସେ କହିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ତେହେରାନ୍ ସହ କୂଟନୈତିକ ବୁଝାମଣା ଦିଗରେ ଆଲୋଚନା ଭଲଭାବେ ଚାଲିଛି ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ସଫଳତା ମିଳିବା ଆଶା କରାଯାଉଛି। ଗୋଆର ମାର୍ଗାଓଠାରେ ଅନୁଷ୍ଠିତ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଭୁଟାନକୁ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପାଞ୍ଚଥରର ଚମ୍ପିୟନ୍ ଭାରତ ଆସନ୍ତା ଶନିବାର ଦିନ ଭାରତୀୟ ସମୟ ସନ୍ଧ୍ୟା 6:30ରେ ବାଂଲାଦେଶ ବିପକ୍ଷରେ ଅବତୀର୍ଣ୍ଣ ହେବ ଏବଂ ଆଜିଠାରୁ ମଙ୍ଗୋଲିଆରେ ଆରମ୍ଭ ହେଉଥିବା ଉଲାନବାଟର ଓପନ୍ ର୍ୟାଙ୍କିଙ୍ଗ୍ ସିରିଜ୍ ପ୍ରତିଯୋଗିତାରେ ଭାରୋତ୍ତୋଳନରେ ଭାରତ ତା'ର ଅଭିଯାନ ଆରମ୍ଭ କରିବ। ମୁଖ୍ୟ ସମ୍ବାଦ ପୁଣି ଥରେ, ଶକ୍ତି ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଜି ଭେନେଜୁଏଲାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି। ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ଣ୍ଣାଙ୍ଗ ଅଧିବେଶନରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ନାମ ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବା ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଏବଂ ସାଫ୍ ମହିଳା ଫୁଟବଲ ପ୍ରତିଯୋଗିତାରେ ଭୁଟାନକୁ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଲା ଭାରତ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନା ଭାଦୁଚରଣ ହାଁସଦା।

0: ଜୈବ ଅଂଶ କମ୍ ଥାଏ ନା, ଅନା ଖାତିର ଆବ ଏକର ପ୍ରତି 2 ଟନ୍ ଗୁରିଜ ଖତ ହାସାର ବନ ମେଶା ଖାନ୍ଦ ହାସାର ଉର୍ବରତା ଶକ୍ତି ବଢ଼ାଓ ଦାଳେ ଆବ। ହାସାରେ ରାସାୟନିକ ସାର ସାଉତେ ଜୈବିକ ସାର ଆର୍ ଜୀବାଣୁ ସାର ଲଗାଓ ଦ ଭେଗିଆ। ଅନା ଖାନ୍ଦ ହାସାର ଉର୍ବରତା ବଢ଼ାଓ ସାଉ ସାଉତେ ଫସଲ ନା ଅମଳ ବଢ଼ାଓ ଦାଳେ ଆବ। ହାସା ପରୀକ୍ଷା କତେ ତିନଙ୍ଗ ରାସାୟନିକ ସାର ଏମ ଆବ ଅନାରନା ହବନ ବଢ଼ାଇ ଦାଳେଆ। ହାସା ପରୀକ୍ଷା କତେ ରାସାୟନିକ ସାର ଏମ ଖାନ ସାର ବାବଦ ଖରଚ କମଆ ଆର୍ ପରିବେଶ ପ୍ରଦୂଷଣ କମଆ। ଅଡ଼ି ଲେଖାନ ଉପାୟତେ ହାସା ଖନ ଖାଦ୍ୟ ସାର ଜାମଆ ଚେଲକାତେ ବା ଯଥା ଜୈବିକ ଉପାୟତେ ମାନେ ଜୈବିକ ଖତ ମାନେ କମ୍ପୋଷ୍ଟ ଆକାରରେ ଆର୍ ସବୁଜ ସାର ହିସାବରେ ଧନୁଚା ଚାଷ କାତେ ହାସାରେ ମେଶା ଖାନ୍ଦ ଅଣେଖନ ହବନ ହାସାର ଉର୍ବର ଶକ୍ତି ବନ ବଢ଼ାଓ ଦାଳେଆ। ବାଂଖାନ ବାଜାରରେ ଜାମଗ କାନ ଜୀବାଣୁ ସାର ଅନାହ ହାସାର ବନ ମେଶାଇ ଖାନ୍ଦ ହାସାର ଉର୍ବର ଶକ୍ତି ବନ ବଢ଼ାଓ ଦାଳେଆ। ଜୀବାଣୁ ସାର ହିସାବତେ ରାଜ୍ୟବମ କଲଚର ଆଜଟ ବ୍ୟାକ୍ଟର ଆଜସ ପରିଲମ ଆଜୋଲା ବିଜିଏ ନୂଆ ଖଣ୍ଡ ଯବକ୍ଷାର ଜାତୀୟ ସାର ବନ ନାମ ଦାଳେଆ। ଆର୍ ଫସଫୋ କଲଚର ଜୀବାଣୁ ସାର ଖଣ୍ଡ ଫସଫସ ବନ ନାମା। ଅନକାଗେ ଫସଲ ରେନା ଅବଶେଷ ଅଂଶ ଚାଷ ନାମ ପରେ ଯଦି ବଦ୍ର ବନ ମେଶାୟା ଅଣେ ଖନ ହବନ ଖାଦ୍ୟ ସାର ହାସାର ବନ ମେଶା ଦାଳେଆ। ଯଥା ମୁଗ ବିରି କୁଳ୍ଥି ଚିନାବାଦାମ ରାହେଳ ସୋୟାବିନ ନୂଆ ଫସଲ ଅମଳ ଏନ୍ ପରେ ଆଜା ଅବଶେଷ ଅଂଶ ହାସାରେ ମେଶାଲେନ୍ ଖାନ ହାସାରେ ଯବକ୍ଷାରଜାନ ଜାତୀୟ ସାର ବନ ନାମା। ଅନକାଗେ ରାହେଳ ଜନଳା ନୂଆ ଫସଲ କବନ ମେଶାଇ ଖାନ୍ଦ ହାସାରେ ଫସଫରସ ସାର ବନ ନାମ ଦାଳେଆ। ଆର୍ ହୁଳୁ ଚାଷ ପରେ ବୁସୁବ କିମ୍ବା ଗହମ ରେନା ବୁସୁବ ଅନାହ ହାସାର ବନ ମେଶାଇ ଖାନ୍ଦ ହାସାରେ ପଟାସ ସାର ନାମୁଆ। ଆଦୋ ହାସା ପରୀକ୍ଷା ଲେନ୍ଖାନ ହାସାରେନା ପରୀକ୍ଷା ଫଳ ଅନୁଯାୟୀ ହାସା ନେଲ କାତେ ତିନଙ୍ଗ ରାସାୟନିକ ସାର ଦରକାର ଅନା ଲଗାଓ ସୁବିଧା ହବ। ଅକା ହାସାରେ ଚେଲେକାନ ଫସଲ ବନ ହୋଇ ହଚୟା ଅନାହ ହାସା ପରୀକ୍ଷା ପରେ ବାଡ଼ାଇ ଦାଳେ ହବ। ଆର୍ ସମସ୍ୟାଯୁକ୍ତ ହାସା ଅକାକି ଅମଳଆ ବା ଏସିଡ଼ା ଅନାହ ଅକା ହିସାବତେ ବନ ସଂଶୋଧନ ଦାଳେଆ ଅନାହବନ ଠିକ ଦାଳେଆ। ଅକା ଫସଲରେ ତିନଙ୍ଗ ସାର ଲଗାଓଆ ଅନାରେନାଙ୍ଗ ହିସାବ ପରୀକ୍ଷା ଫଳ ପରେ ବାଡ଼ାଇ ଦାଳେ ହବ। ହାସା ପରୀକ୍ଷା ଲାଗି ଦ ହାସା ପରୀକ୍ଷା ଗାର୍ତେ ଭେଜାତେ ହୁଆ ଅନା ଲାଗି ହାସା ସାମ୍ପଲ କଲେକ୍ସନ୍ ତେ ହୁଆ। ପରୀକ୍ଷା ଲାଗି ଦ ସରକାରୀ ରିହାତି ହିସାବତେ ସାମ୍ପଲ ପ୍ରତି 50 ଟଙ୍କା ଏମ ଖାନ ପରୀକ୍ଷା ରେନା ଫଳ ନାମୁଆ। ନୂଆ ହାସା ସାମ୍ପଲ ସୁର ରିନ୍ ଗ୍ରାମ କୃଷି କର୍ମଚାରୀ କିମ୍ବା ବ୍ଲକ ରିନ୍ ସହକାରୀ କୃଷି ଅଧିକାରୀ ଠେନବନ ଏମ ଖାନର ଉନ୍କୁ ଦ ଅନା ପରୀକ୍ଷାଗାର ତେକ ପରୀକ୍ଷା ଲାଗି କ ଭେଜାଇତେ ଅନା ଫଳାଫଳ ବନ ନାମ ଦାଳେଆ। ହୁଳୁ କବନ ଚାଷ ଜାଗା ଖନ ଦ 6 ଇଞ୍ଚ ଗହିର ଖନ ହାସା ଅଗୁଦ ଭଗିଆ। ଆର୍ ଫଳନ୍ତି ଗଛ ବନ ଚାଷେ ଖାନ ଫୁଟେ ଖନ 3 ଫୁଟ ଗହିର ଖନ ହାସା ଅଗୁ ଖାନ ଦ ସାମ୍ପଲ ହିସାବତେ ଅନା ହାସା ଦ ପରୀକ୍ଷାଗାରେ ପରୀକ୍ଷା ଅତି କମ୍ରେ 2 ସେର୍ମାରେ ମିଦ ଧାଉ ହାସା ପରୀକ୍ଷା ଦ ଜରୁରୀ କାନା। ଇନା ଖାନ୍ଦ ହାସାରେ ନାଙ୍ଗ ସ୍ୱାସ୍ଥ୍ୟ ଠିକ୍ ତାହେନା ଆର୍ ହାସାର ନା ଉର୍ବରତା ବଢ଼ାଓ ସାଉ ସାଉତେ ଖାଦ୍ୟଶସ୍ୟ ଉତ୍ପାଦନ ବଢ଼ାଓ ଦାଳେ ହବ।
1: ହାସା ପରୀକ୍ଷା ନୂଆ ବାବଦେ ଲକ୍ଷ୍ମଣ ଚନ୍ଦ୍ର ମୁର୍ମୁ ଟିକିନା ଧୁତିପେ ଆଞ୍ଜମ କିଆ ନିତୁ ଦ ସନାତନ ମୁର୍ମୁ ଆର୍ ସାଉତେନ କୁଆ ସେରେ ଆଞ୍ଜମ୍ପ।

ଆକାଶରେ ପବନ ସାଏଁ ସାଏଁ ବୋହୁଥାଏ। ପବନର ଏହି ପାଗଳାମୀ ଦେଖିଲେ ମନଟା ପାଗଳ ହୋଇଉଠେ। ଆପଣଙ୍କ ସାଥୀ ପାଇଁ ଲେଖିବ ସେ ଚିଠି। ଚିଠିରେ ସେ ତାର ମନ କଥା ଲେଖି ଉଡ଼େଇ ଦିଏ ଏଇ ପବନରେ।

ବହୁଦିନ ପରେ ବହୁ ପ୍ରତୀକ୍ଷା ପରେ ପବନରେ ଉଡ଼ି ଉଡ଼ି ଆସେ ଚିଠି, ପହଞ୍ଚେ ତାର ସାଥୀ ପାଖରେ। ଅନେକ ଦିନ ପାଖରେ ପରଦେଶୀ ବନ୍ଧୁ ପାଖରୁ ଚିଠି ପାଇ ତାର ଦେହ ମନରେ ଶିହରଣ ଖେଳିଯାଏ ଓ ପବନକୁ ଧନ୍ୟବାଦ ଦିଏ।

ଯେବେ ପାଗଳ ପବନଟା ଆସି ଛୁଇଁ ଦେଇଯାଏ ମନକୁ, ମନ ଝୁମିଯାଏ କାହାର ସ୍ୱପ୍ନରେ, ମନରେ ଛୁଇଁଯାଏ କାହାର ପ୍ରେମର ପରସ। ମନଟା ପବନ ପରି ପାଗଳ ହୋଇଉଠେ, ଖୋଜେ ତାର ସାଥିର ସ୍ପର୍ଶ।

ଚଗଲା ପବନ କେତେବେଳେ ମନକୁ ଛୁଇଁଯାଏ ତ କେତେବେଳେ ହୃଦୟକୁ ଛୁଇଁଯାଏ, ଆଉ କେତେବେଳେ ମନ ସହିତ ପଣତ କାନିକୁ ବି ଉଡ଼େଇ ନିଏ ଓ ଦେହ ମନରେ ସୃଷ୍ଟି କରେ ନୂତନ ଶିହରଣ।

ପବନଟା ଆଜି ପାଗଳ ହୋଇଉଠିଛି। ଏଇ ପାଗଳ ପବନ ସହିତ ମୋ ମନ ମଧ୍ୟ ଖୁସିରେ ପାଗଳ ହୋଇଉଠିଛି। ଛୁଇଁ ଯାଉଛି ବଣ ପାହାଡ଼ ଆଉ ଏକାକର ଭିଜା ଘାସକୁ। କାହା ଆଗମନରେ ଆଜି ଏ ମନ ପାଗଳ ହୋଇଉଠିଛି।

ସତ ଯେମିତି ପବନ କହୁଛି, ପ୍ରେମର ଋତୁ ଆସିଗଲା। ହେ ସାଥୀ, ଆମେ ଦୁହେଁ ମିଶି ଲେଖିବା ଆମ ପ୍ରେମ କାହାଣୀ। ପବନ ବି ସୃଷ୍ଟି କରିପାରେ ପ୍ରେମ କାହାଣୀ।

ସଙ୍ଗୀତର ସ୍ୱର ଭଳି ପବନ ବି ମନ ଖୁସିରେ ଗୀତ ଗାଇ ବହିଯାଏ। ତାର ଏହି ସୁମଧୁର ସ୍ୱର ପିଆସି ମନକୁ ଆନନ୍ଦ ଦେଇଥାଏ ଆଉ ପବନର ସଙ୍ଗୀତ ସହିତ ପ୍ରେମିକାଟି ମନର ସମସ୍ତ ଅବସାଦ ଭୁଲିଯାଇ ଝୁମି ଝୁମି ନାଚିଥାଏ।

ଏ ଗୀତଟି ସହିତ ଶେଷ କରୁଛୁ ଆଜିର ଗୀତାଞ୍ଜଳି। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ ଆଜି ଏଥିରେ ପ୍ରସାର କରୁଛୁ ଝୁମର ଝୁମର ପରିବେଷଣ କରିଛନ୍ତି ସୁଭାଷ ଚନ୍ଦ୍ର ପାତ୍ର ଏବଂ ସାଥୀ କଳାକାରମାନେ।

ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ ଉପସ୍ଥାପନା ଶର୍ମିଷ୍ଠା ମହାନ୍ତି।

ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆମ ଘର ଚାରିପଟ ଏବଂ ଆମେ ଯାହା ବି ଦେଖୁଛୁ ତାହା ଆମର ପରିବେଶ। ସେ ନଈ ହେଉ, ନାଳ ହେଉ, ରାସ୍ତାଘାଟ ହେଉ, ବାୟୁମଣ୍ଡଳ ହେଉ, ଏଗୁଡ଼ିକର ଯତ୍ନ ନେବା ଆମର ଦାୟିତ୍ୱ। ଏବେ ବିଭିନ୍ନ ଜିନିଷ ପ୍ଲାଷ୍ଟିକ ବ୍ୟାଗ, ଖୋଳ, ବୋତଲ ଆଦିରେ ଆସୁଛି। ସେହିଭଳି ଆମେ ବଜାରକୁ ଯେତେବେଳେ ଯାଉଛୁ ପଲିଥିନରେ ଜିନିଷ ଆଣୁଛୁ, ଆଉ ଆଣିସାରିଲା ପରେ ବା ବୋତଲ କିମ୍ବା ଖୋଳକୁ ବ୍ୟବହାର କରିସାରିଲା ପରେ ସେଗୁଡ଼ିକ ମାଟିରେ ପଡ଼ି ରହୁଛି, ଯେଉଁଗୁଡ଼ିକ କି ବିଘଟିତ ହେଉନାହିଁ। ତେଣୁ ଭଉଣୀ, ଆମେ ଚେଷ୍ଟା କରିବା ଏଗୁଡ଼ିକର କମ୍ ବ୍ୟବହାର କରିବା, ବା ଯେଉଁଗୁଡ଼ିକ ପୁନଃଚକ୍ର ଦ୍ୱାରା ନୂଆ ଜିନିଷ ସେଥିରୁ ତିଆରି ହୋଇକି ପୁନର୍ବ୍ୟବହାର ହୋଇପାରିବ ସେଭଳି ଜିନିଷଗୁଡ଼ିକୁ ଆମେ ଅଲଗା କରି ରଖିବା, ଏବଂ ସେହି ଜିନିଷ ନେବା ପାଇଁ ଯେଉଁମାନେ ଆସିବେ ଆମେ ସେମାନଙ୍କୁ ଦେଇଦେବା। ତା ଛଡ଼ା ପଲିଥିନ ଯେମିତି ଆମ ଘରକୁ ନ ଆସିବ ଆମେ ସେଥିପ୍ରତି ଦୃଷ୍ଟି ଦେବା। ଯେତେବେଳେ ଯିଏ ବଜାରକୁ ଯାଉଛନ୍ତି ବା ନିଜେ ଯେତେବେଳେ ବଜାରକୁ ଯାଉଛନ୍ତି ହାତରେ ଗୋଟିଏ କନା ବ୍ୟାଗ୍ ରଖିବା ଦରକାର। ବ୍ୟାଗ୍ ନେଇକି ବଜାରକୁ ଗଲେ ପଲିଥିନରେ ଜିନିଷ ଆଣିବା।

0: ଦରକାର ହେବ ନାହିଁ। ପଲିଥିନ ଏବଂ ପ୍ଲାଷ୍ଟିକ ଜିନିଷ ଯେପରି ମାଟିରେ ନ ପଡ଼େ ସେଥିପ୍ରତି ଆମେ ଟିକେ ଦୃଷ୍ଟି ଦେଲେ ଆମର ମାଟି ଦୂଷିତ ହେବ ନାହିଁ। ତେବେ ଆମ ପରିବେଶର ସୁରକ୍ଷା ଆମେ କେମିତିକା କରିବା ସେ ସମ୍ପର୍କରେ ଆଜି ଗୋଟିଏ ଆଲୋଚନା ଶୁଣିବା। ଆଲୋଚନା ପରିବେଶ ସୁରକ୍ଷାରେ ଆମର ଦାୟିତ୍ୱ ଆଲୋଚନା କରୁଛନ୍ତି ଜ୍ୟୋତିର୍ମୟୀ ମହାନ୍ତି।
1: ଆମ ଚତୁର୍ଦ୍ଦିଗରେ ଥିବା ଜଳ, ବାୟୁ, ମୃତ୍ତିକା, ଉଦ୍ଭିଦ ଓ ପ୍ରାଣୀ ଏବଂ ଅଣୁଜୀବମାନଙ୍କର ସମାହାର ହେଉଛି ଆମ ପରିବେଶ। ଜୀବଜନ୍ତୁ ଓ ଜୀବର ବିକାଶକୁ ପ୍ରଭାବିତ କରୁଥିବା ସମସ୍ତ ବାହ୍ୟ ଅବସ୍ଥାର ସମଷ୍ଟିକୁ ପରିବେଶ କୁହାଯାଏ। ବାୟୁ, ମୃତ୍ତିକା, ଜଳ ଓ ସୂର୍ଯ୍ୟାଲୋକ ଆଦି ବସ୍ତୁର ସମଷ୍ଟି ହିଁ ପରିବେଶ। ଅକ୍ସଫୋର୍ଡ ଆବିଧାନିକ ଅର୍ଥରେ ଲୋକମାନଙ୍କର ଜୀବନକୁ ପ୍ରଭାବିତ କରୁଥିବା ପରିବେଶ ଓ ଅବସ୍ଥା ସମୂହ ହିଁ ପରିବେଶ। ଅନ୍ୟମାନଙ୍କ ମତରେ ଜୀବନ ଧାରଣ ଉପରେ ପ୍ରଭାବ ପକାଉଥିବା ସମସ୍ତ ଏକକ ଓ ସମ୍ମିଳିତ ଭୌତିକ ଓ ଜୈବିକ ଉପାଦାନ ଏବଂ ସେମାନଙ୍କର ଆନ୍ତଃକ୍ରିୟାକୁ ପରିବେଶ କୁହାଯାଏ। ତେଣୁ ପରିବେଶ ହେଉଛି ମନୁଷ୍ୟର ଚତୁଃପାର୍ଶ୍ୱରେ ବିଦ୍ୟମାନ ସମସ୍ତ ସାମାଜିକ, ଅର୍ଥନୈତିକ, ଜୈବିକ, ଭୌତିକ ଓ ରାସାୟନିକ ଅବସ୍ଥାର ସମାହାର। ପରିବେଶ ଉଭୟ ଜୈବ ଓ ଅଜୈବ ଉପାଦାନଗୁଡ଼ିକୁ ଏହାର ଅନ୍ତର୍ଭୁକ୍ତ କରିଥାଏ। ଜୀବନ ଧାରଣ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ପକାଉଥିବା ସମସ୍ତ ଉପାଦାନଗୁଡ଼ିକୁ ଏହାର ଅନ୍ତର୍ଭୁକ୍ତ କରାଯାଇଥାଏ। ଆମ ପରିବେଶ ଚାରିଗୋଟି ଉପାଦାନକୁ ନେଇ ଗଠିତ। ସେଗୁଡ଼ିକ ହେଲା ଭୂମି, ଜଳ, ବାୟୁ ଓ ଜୈବିକ ଉପାଦାନ ଯଥା ଉଦ୍ଭିଦ ଓ ପ୍ରାଣୀ ଇତ୍ୟାଦି। ଭୂମି, ଜଳ ଓ ବାୟୁ ଭୌତିକ ପରିବେଶ ଗଠନ କରିଥାନ୍ତି ଏବଂ ଜୀବ ଓ ପ୍ରାଣୀ ଜୈବିକ ପରିବେଶ ଗଠନ କରିଥାନ୍ତି। ଏହି ପରିବେଶ ଆମକୁ ପ୍ରାକୃତିକ ସମ୍ପଦ ପ୍ରଦାନ କରିଥାଏ। ପରିବେଶକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା ପ୍ରାକୃତିକ ପରିବେଶ ଓ ଅନ୍ୟଟି ହେଲା ମାନବୀୟ ପରିବେଶ। ପ୍ରାକୃତିକ ପରିବେଶ ଚାରୋଟି ମଣ୍ଡଳକୁ ନେଇ ଗଠିତ, ଯଥା ଅଶ୍ମମଣ୍ଡଳ, ବାୟୁମଣ୍ଡଳ, ବାରିମଣ୍ଡଳ ଓ ଜୈବମଣ୍ଡଳ। ବାୟୁମଣ୍ଡଳ, ବାରିମଣ୍ଡଳ ଓ ଅଶ୍ମମଣ୍ଡଳକୁ ଅଜୈବିକ ପରିବେଶ କୁହାଯାଏ, କିନ୍ତୁ ଜୈବମଣ୍ଡଳକୁ ଜୈବିକ ପରିବେଶ କୁହାଯାଏ। ସେହିପରି ପ୍ରାକୃତିକ ପରିବେଶକୁ ପରିବର୍ତ୍ତନ କରି ମଣିଷ ଯେଉଁ ନୂତନ ପରିବେଶ ସୃଷ୍ଟି କରିଥାଏ ତାକୁ ମାନବୀୟ ପରିବେଶ କୁହାଯାଏ। ଏହା ମୁଖ୍ୟତଃ ଦୁଇଟି ଉପାଦାନକୁ ଅନ୍ତର୍ଭୁକ୍ତ କରିଥାଏ, ତାହା ହେଉଛି ଜନସଂଖ୍ୟା ଓ ଜନବସତି, ଅନ୍ୟଟି ହେଉଛି ସାମାଜିକ ତଥା ରାଜନୈତିକ ଅବସ୍ଥା। କୌଣସି ସ୍ଥାନର ଜନସଂଖ୍ୟା ଓ ଜନବସତି ତାର ପ୍ରାକୃତିକ ପରିବେଶ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। କେତେକାଂଶରେ କୃଷି, ଶିଳ୍ପ, ଶିକ୍ଷା, ଆର୍ଥିକ ଅବସ୍ଥା, ମୂଲ୍ୟବୋଧ ଆଦି ଜନସଂଖ୍ୟାକୁ ନିୟନ୍ତ୍ରଣ କରେ। ମନୁଷ୍ୟ କୃଷି ଉପରେ ନିର୍ଭର କରି ପ୍ରଥମେ ସ୍ଥାୟୀ ବସତି ସ୍ଥାପନ କଲା। ପୃଥିବୀର ଚତୁର୍ଦ୍ଦିଗରେ ବାୟୁମଣ୍ଡଳ ଘେରି ରହିଛି। ବାୟୁ ହେଉଛି ବିଭିନ୍ନ ବାଷ୍ପର ମିଶ୍ରଣ। ଧୂଳିକଣା ଓ ଜଳୀୟ ବାଷ୍ପ ବ୍ୟତୀତ ଜୀବମାନଙ୍କ ପାଇଁ ଆବଶ୍ୟକୀୟ କେତେକ ଉପାଦାନ ବାୟୁମଣ୍ଡଳରେ ସଞ୍ଚିତ ହୋଇ ରହିଥାଏ। ବାୟୁ ଜୀବଜଗତର ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ। ଅମ୍ଳଜାନ ବାଷ୍ପ ଜୀବନ ଧାରଣ ନିମନ୍ତେ ଅପରିହାର୍ଯ୍ୟ। ଆଲୋକ ସଂଶ୍ଳେଷଣ ନିମନ୍ତେ ଅଙ୍ଗାରକାମ୍ଳ ବାଷ୍ପର ଦରକାର ପଡ଼େ। ବାୟୁ ପାଣିପାଗ ଓ ଜଳବାୟୁକୁ ସ୍ଥିରତା ପ୍ରଦାନ କରିଥାଏ। ଜୀବନ ଧାରଣ ନିମନ୍ତେ ଜଳ ଏକାନ୍ତ ଅପରିହାର୍ଯ୍ୟ। ଜଳ ବ୍ୟତୀତ ଜୀବ ଓ ମାନବ ତିଷ୍ଠି ପାରିବେ ନାହିଁ। ଜଳ ହେଉଛି ଏକ ତରଳ ଯୌଗିକ ପଦାର୍ଥ। ଏହା ଦୁଇ ଭାଗ ଉଦ୍ଜାନ ଓ ଏକ ଭାଗ ଅମ୍ଳଜାନ ବାଷ୍ପ ଦ୍ୱାରା ଗଠିତ। ଜଳ ତିନୋଟି ଅବସ୍ଥାରେ ରହିଥାଏ, ଯଥା କଠିନ, ତରଳ ଓ ଗ୍ୟାସୀୟ। ରୋଷେଇ, ପରିଷ୍କାର ପରିଚ୍ଛନ୍ନତା, ଜଳସେଚନ, କଳକାରଖାନା ଆଦି ବିଭିନ୍ନ ଉଦ୍ଦେଶ୍ୟରେ ଜଳ ବ୍ୟବହୃତ ହୋଇଥାଏ। ଜୀବମାନଙ୍କର ଖାଦ୍ୟ ହଜମ ଓ ଖାଦ୍ୟର ସାରାଂଶ ଶୋଷଣ ନିମନ୍ତେ ଜଳ ଏକାନ୍ତ ଆବଶ୍ୟକ। ପୃଥିବୀର ପୃଷ୍ଠଦେଶରେ ଥିବା ଅଂଶ ହେଉଛି ମୃତ୍ତିକା। ଋତୁର ପରିବର୍ତ୍ତନ ଯୋଗୁଁ ପୃଥିବୀ ପୃଷ୍ଠରେ ବିଭିନ୍ନ ପ୍ରକାରର ମୃତ୍ତିକା ଦେଖିବାକୁ ମିଳେ। ଜୀବଜନ୍ତୁ, ବୃକ୍ଷଲତା ଓ ମନୁଷ୍ୟ ବଞ୍ଚିବା ନିମନ୍ତେ ମୃତ୍ତିକା ଏକାନ୍ତ ଅପରିହାର୍ଯ୍ୟ। ଆମେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କାଠ, କୋଇଲା, ଶୁଖିଲା ପତ୍ର ଓ ଘଷିକୁ ଜାଳେଣୀ ରୂପେ ବ୍ୟବହାର କରିଥାଉ। ଏଥିରୁ ବାହାରୁଥିବା ଧୂଆଁ, ଅଙ୍ଗାରକାମ୍ଳ ଓ କାର୍ବନ ମୋନକ୍ସାଇଡ୍ ଗ୍ୟାସ୍ ବାୟୁକୁ ପ୍ରଦୂଷିତ କରେ। ଗୃହପାଳିତ ପଶୁମାନଙ୍କର ମଳ, ମୂତ୍ର ଓ ଘରର ଆବର୍ଜନାକୁ ଘର ପାଖରେ ଜମା କରି ରଖିବା ଦ୍ୱାରା ଏହା ପଚି ବାୟୁକୁ ପ୍ରଦୂଷିତ କରିଥାଏ। ଅଧିକାଂଶ ଲୋକମାନେ ସାଧାରଣତଃ ଖୋଲା ଜାଗାରେ ମଳମୂତ୍ର ତ୍ୟାଗ କରିଥାନ୍ତି। ଏହାଦ୍ୱାରା ମଧ୍ୟ

ବାୟୁ ପ୍ରଦୂଷଣ ହୋଇଥାଏ। ବାୟୁମଣ୍ଡଳରେ ଅଧିକ ଅଙ୍ଗାରକାମ୍ଳ ସୃଷ୍ଟି ହେଲେ ଜୀବଜଗତ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ବାୟୁମଣ୍ଡଳ ଦୂଷିତ ହୋଇ ଓଜନ ସ୍ତରରେ କ୍ଷତି ଘଟିଥାଏ। ଏହାଫଳରେ ସୌରରଶ୍ମିରେ ଥିବା ଅତିବାଇଗଣୀ ରଶ୍ମି ପୃଥିବୀ ପୃଷ୍ଠରେ ପଡ଼ି କର୍କଟ ରୋଗ ଭଳି ମାରାତ୍ମକ ରୋଗ ସୃଷ୍ଟି କରିଥାଏ। ବାୟୁ ପ୍ରଦୂଷିତ ହୋଇ ବେଳେବେଳେ ଅମ୍ଳ ବର୍ଷା ହୁଏ। ଏହାର ପ୍ରଭାବରେ ପନିପରିବା ଜାତୀୟ ଉଦ୍ଭିଦର ପତ୍ରକୁ ରୋଗାକ୍ରାନ୍ତ କରାଇଦିଏ ଏବଂ ଗଛ ମରିଯାଏ। ସୂତା, ଲୁଗା ଓ ସାର କାରଖାନାରୁ ନିର୍ଗତ ଗ୍ୟାସ ଦ୍ୱାରା କାଶ, ଶ୍ୱାସ, ଯକ୍ଷ୍ମା, ବ୍ରୋକାଇଟିସ୍, ଚକ୍ଷୁ ରୋଗ ଓ ଶ୍ୱାସ ନଳୀରେ ରୋଗ ମଧ୍ୟ ହୋଇଥାଏ। ଯାନବାହନ ଇନ୍ଧନ ଅସମ୍ପୂର୍ଣ୍ଣ ଦହନରୁ ନିର୍ଗତ ମୋନକ୍ସାଇଡ୍ ଦ୍ୱାରା ରକ୍ତର ହିମୋଗ୍ଲୋବିନ୍ କାର୍ବେକ୍ସି ହିମୋଗ୍ଲୋବିନରେ ପରିଣତ ହୁଏ। ଏହାଫଳରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଗ୍ୟାସର ସାଧାରଣ ସନ୍ତୁଳନରେ ବ୍ୟାହତ ଘଟି ହୃଦରୋଗ ମଧ୍ୟ ହୋଇଥାଏ। ଆମେ ସମସ୍ତେ ବାୟୁ ପ୍ରଦୂଷଣର ପ୍ରଧାନ କାରଣ ହୋଇଥିବାରୁ ଆମେ ସମସ୍ତେ ପ୍ରଥମେ ସଚେତନ ହେବା ଉଚିତ। ଜଙ୍ଗଲ ନଷ୍ଟ ନ କରି ଅଧିକ ବୃକ୍ଷରୋପଣ କରିବା ଉଚିତ। ଯନ୍ତ୍ରଚାଳିତ ଗ୍ୟାସ ନିର୍ଗତ ପାଇପରେ ବାୟୁ ପ୍ରଦୂଷଣ ନିରୋଧ ବ୍ୟବସ୍ଥା ଖଞ୍ଜି ବାୟୁ ପ୍ରଦୂଷଣକୁ ରୋକାଯାଇ ପାରିବ। ଘରେ ରୋଷେଇ କରିବା ବେଳେ ଉନ୍ନତମାନର ଚୁଲା ବ୍ୟବହାର କରି ବାୟୁମଣ୍ଡଳକୁ ଅଧିକ ଧୂଆଁ ନ ଛଡ଼ା ହେବାର ବ୍ୟବସ୍ଥା ମଧ୍ୟ କରିବା ଉଚିତ। ଆବର୍ଜନା ସବୁ ଖୋଲାରେ ନ ରଖି କିମ୍ବା ନାଳରେ ନ ପକାଇ ମାଟି ତଳେ ପୋତିଦେବା ଉଚିତ। ଘରୋଇ କାର୍ଯ୍ୟରେ ବ୍ୟବହୃତ ଜଳ ନାନାଦି ଅପରିଷ୍କାର ପଦାର୍ଥ ସହ ମିଶି ନିଷ୍କାସିତ ହୋଇଥାଏ। ଲୁଗାପଟା ସଫା, ବାସନ ସଫା, ଘର ପରିଷ୍କାର, ରୋଷେଇ ଇତ୍ୟାଦିରେ ବ୍ୟବହୃତ ହେଉଥିବା ଜଳ, ସାବୁନ, ଡିଟର୍ଜେଣ୍ଟ, ସୋଡ଼ା ଓ ଅନ୍ୟାନ୍ୟ ଅପରିଷ୍କାର ଜୈବିକ ଓ ଅଜୈବିକ ପଦାର୍ଥଗୁଡ଼ିକ ମିଶି ଜଳକୁ ଅପରିଷ୍କାର କରିଥାଏ। ଏହି ଜଳ ନାଳ ନର୍ଦ୍ଦମାରୁ ନିର୍ଗତ ହୋଇ ପରିଶେଷରେ ନଦୀ, ପୋଖରୀ, ହ୍ରଦ ଓ ସମୁଦ୍ର ଜଳ ସହ ମିଶି ରହିଥାନ୍ତି। ସହରାଞ୍ଚଳରେ ପାଇଖାନା ଏବଂ ଘରୁ ବାହାରୁଥିବା ମଇଳା ପାଣି ନାଳ ଦ୍ୱାରା ଯାଇ ବିଭିନ୍ନ ଜଳାଶୟରେ ମିଶିଥାଏ। ଅଳିଆ ଆବର୍ଜନାକୁ ଲୋକମାନେ ନିକଟବର୍ତ୍ତୀ ଜଳାଶୟରେ ଫିଙ୍ଗି ଦେଇଥାନ୍ତି। ଏହି ଅଳିଆ ଆବର୍ଜନାରେ ବିଭିନ୍ନ ପଚାସଢ଼ା ପନିପରିବା, ଅଦରକାରୀ ଗଛଲତା, ପତ୍ର, ମଲା ଜୀବଜନ୍ତୁ, ଗୋବର, ମଳମୂତ୍ର, ରୋଗୀର ଛେପ ଖଙ୍କାର ଏପରିକି ସଂକ୍ରାମକ ରୋଗରେ ମୃତ ମନୁଷ୍ୟ ଆଦି ଥାନ୍ତି। ଏହାଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। କଳକାରଖାନାରୁ ନିର୍ଗତ ଦୂଷିତ ଜଳ, ଚାଷ ଜମିରେ ବ୍ୟବହାର କରୁଥିବା ବିଷାକ୍ତ କୀଟନାଶକ ଆଦି ଜଳକୁ ପ୍ରଦୂଷିତ କରିଥାନ୍ତି। ଏହି ଜଳ ଦ୍ୱାରା ବହୁ ଜଳଦ ପ୍ରାଣୀ ଓ ଉଦ୍ଭିଦ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ମଣିଷ ଓ ଗୃହପାଳିତ ପଶୁପକ୍ଷୀମାନେ ଏହି ପାଣି ପିଇ ବିଭିନ୍ନ ପ୍ରକାରର ରୋଗରେ ପଡ଼ିଥାନ୍ତି ଅଥବା ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଜଳ, ମୃତ୍ତିକା ଓ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଆଇନ କାନୁନ ପ୍ରଣୟନ ଆବଶ୍ୟକ। ନିୟନ୍ତ୍ରିତ ପରିମାଣର ରାସାୟନିକ ସାର ଓ କୀଟନାଶକ କୃଷି କ୍ଷେତ୍ରରେ ବ୍ୟବହାର ଦ୍ୱାରା ଜଳ ଓ ମୃତ୍ତିକା ପ୍ରଦୂଷଣକୁ ରୋକାଯାଇ ପାରିବ। କଳକାରଖାନାରୁ ନିର୍ଗତ ଜଳକୁ ବିଶୋଧନ ପୂର୍ବକ ଏହାର ପୁନଃ ବ୍ୟବହାର ଦ୍ୱାରା ଜଳ ପ୍ରଦୂଷଣକୁ ରୋକାଯାଇ ପାରିବ। ନାଳ ନର୍ଦ୍ଦମାର ଦୂଷିତ ପାଣିକୁ ଜଳାଶୟ ମଧ୍ୟକୁ ନ ଛାଡ଼ି ପାତନ କ୍ରିୟା ଦ୍ୱାରା ବିଶୋଧନ କରାଯାଇ ପାରିବ। ଗୋବର ଖତ, କମ୍ପୋଷ୍ଟ ଖତ, ପିଡ଼ିଆ ଓ ଉଦ୍ଭିଦଜ କୀଟନାଶକ ଇତ୍ୟାଦି ବ୍ୟବହାର କରିବାକୁ ହେବ। କଳକାରଖାନାରେ ପାଉଁଶ ଛାଣିବା ଯନ୍ତ୍ର ବ୍ୟବହାର କଲେ କଳକାରଖାନାର ଧୂଆଁ ଦ୍ୱାରା ସେଠାକାର ମାଟି ତଥା ପରିବେଶ ପ୍ରଦୂଷଣ ହେବ ନାହିଁ। ବ୍ୟବହୃତ ପ୍ଲାଷ୍ଟିକ ଓ ଧାତବ ଜରିର ଥଳି ବା ଖୋଳକୁ ଏଣେତେଣେ ନ ପକାଇ ଗୋଟିଏ ସ୍ଥାନରେ ରଖି ସେଥିରୁ ପୁନଃ ବ୍ୟବହାର ଯୋଗ୍ୟ ବିଭିନ୍ନ ବସ୍ତୁ ତିଆରି କରିହେବ। ଏଣେତେଣେ ମଳତ୍ୟାଗ ଅଭ୍ୟାସ ପରିତ୍ୟାଗ କରି ସମସ୍ତେ ପାଇଖାନା ବ୍ୟବହାର କଲେ ବାୟୁ, ଜଳ ଓ ମୃତ୍ତିକା ପ୍ରଦୂଷଣକୁ ରୋକାଯାଇ ପାରିବ। ମୃତ ଜୀବଜନ୍ତୁଙ୍କୁ ଏଣେତେଣେ ନ ଫୋପାଡ଼ି ଲୁଣ ଦେଇ ମାଟିରେ ପୋତିଦେଲେ ପରିବେଶ ପ୍ରଦୂଷିତ ହେବ ନାହିଁ। ପରିବେଶର ସୁରକ୍ଷା ହିଁ ମାନବ ସମାଜର ସୁରକ୍ଷା। ପରିବେଶ ସୁରକ୍ଷା ବିନା ମାନବ ସମାଜ, ଜୀବଜନ୍ତୁ ତଥା ବୃକ୍ଷଲତାର ସ୍ଥିତି ଅସମ୍ଭବ। ତେଣୁ ଆମ୍ଭେମାନେ ସମସ୍ତେ ପରିବେଶ ସୁରକ୍ଷା ଦିଗରେ ସହଯୋଗ କରିବା ଆଉ ଜନସଚେତନତା ସୃଷ୍ଟି କରିବା।

0: ଦେହ ଅଛି ତ ରୋଗ ମଧ୍ୟ ଅଛି, ଆଉ ରୋଗ ପାଇଁ ଚିକିତ୍ସା ମଧ୍ୟ ଅଛି। ଘରେ ବୟସ୍କ ଲୋକମାନେ ଅଛନ୍ତି, ପିଲାମାନେ ଅଛନ୍ତି ଏବଂ କିଛି ଅସୁସ୍ଥ ଲୋକ ମଧ୍ୟ ଅଛନ୍ତି। ସେମାନଙ୍କର ସେବା ଯତ୍ନ କରିବା ଦାୟିତ୍ୱ ଆମ ଭଉଣୀମାନଙ୍କର। ତେବେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ସମ୍ପର୍କରେ କିଛି ଜ୍ଞାନ ରହିବା ଦରକାର। ହଠାତ୍ କିଛି ଅସୁବିଧା ହେଲେ କେମିତି ସଙ୍ଗେ ସଙ୍ଗେ ନିଜେ କିଛି ସାହାଯ୍ୟ କରିପାରିବେ ବା ରୋଗୀକୁ କିଛି ଚିକିତ୍ସା ଦେଇପାରିବେ ସେ ସମ୍ପର୍କରେ ଜାଣିବା ଦରକାର। ତା ଛଡ଼ା କିଛି ସରଞ୍ଜାମ ମଧ୍ୟ ରଖିବା ଦରକାର। ଏଇ ଯେମିତି ବ୍ଲଡ୍ ପ୍ରେସର ମାପିବା ଯନ୍ତ୍ର, ପଲ୍ସ ମାପିବା ଯନ୍ତ୍ର, ଅକ୍ସିଜେନ୍ ମାପିବା ପାଇଁ ଅକ୍ସିମିଟର, ଜ୍ୱର ମାପିବା ପାଇଁ ଥର୍ମୋମିଟର, ତା ଛଡ଼ା ଫାଷ୍ଟ ଏଡ୍ କିଟ୍ସ ଯେଉଁଥିରେ ବ୍ୟାଣ୍ଡେଡ୍ ଥିବ, ମଲମ ଥିବ, ସ୍ପିରିଟ୍ ତୁଳା ଏସବୁ ଯେମିତି ପାଖରେ ଥିବ, ଏସବୁକୁ ବ୍ୟବହାର କରି ଆପଣମାନେ ତାର ପ୍ରାଥମିକ ଚିକିତ୍ସା ଆରମ୍ଭ କରିପାରିବେ। ତେବେ ଏଇ ପ୍ରାଥମିକ ଚିକିତ୍ସା କେମିତି କରିବା ଦରକାର ଏ ସମ୍ପର୍କରେ କହୁଛନ୍ତି ଅଳକା ମହାନ୍ତି।
1: ଆମେ ସମସ୍ତେ ସୁସ୍ଥ ଭାବରେ ବଞ୍ଚିବା ଦରକାର। ନିଶ୍ୱାସ ଚାଲିଥିବା ପର୍ଯ୍ୟନ୍ତ ସୁସ୍ଥ ରହିବା ନିହାତି ଦରକାର। ସେଥିପାଇଁ ନିଜ ଶରୀରର ଯତ୍ନ ଓ ପରିବାରର ସମସ୍ତ ସଦସ୍ୟଙ୍କର ଯତ୍ନ ନେବା ଆବଶ୍ୟକ। ସାଧାରଣତଃ ପୁରୁଷ ଲୋକମାନେ ବାହାରକୁ ଯାଆନ୍ତି, ମହିଳାମାନେ ଘରେ ରୁହନ୍ତି, ତେଣୁ ମହିଳାମାନେ ତାଲିମ ନେବା ଉଚିତ। ପରିବାରର କିମ୍ବା ପଡ଼ୋଶୀଙ୍କର ଘରେ କୌଣସି ଅସୁବିଧା ହେଲେ କିପରି ସେମାନେ ଫାଷ୍ଟ ଏଡ୍ ଚିକିତ୍ସା କରିପାରିବେ ସେଥିପାଇଁ ଫାଷ୍ଟ ଏଡ୍ ଚିକିତ୍ସାର ସରଞ୍ଜାମ ଓ ଉପସ୍ଥିତ ବୁଦ୍ଧି, ସାହସ, ଧୈର୍ଯ୍ୟ, ସମୟ ଥିବା ଦରକାର। ତା ସହିତ ଘୃଣାଭାବ ଦୂର କରିବା ଦରକାର। ହଠାତ୍ ଜ୍ୱର ବେଶୀ ହେଲେ ପ୍ରଥମେ ରୋଗୀକୁ ଯଦି ଥର୍ମୋମିଟର ଥିବ ତେବେ ଜ୍ୱରକୁ ମାପନ୍ତୁ। ତାପରେ ରୋଗୀକୁ ଅଦା, ତଉଲିଆ ବା ଗାମୁଛା ଦ୍ୱାରା ବାରମ୍ବାର ପୋଛନ୍ତୁ। ଏପରି କଲେ ଜ୍ୱର ଛାଡ଼ିଯିବାର ସମ୍ଭାବନା ରହିଛି। ମୁଣ୍ଡ ଯଦି ବେଶୀ ଗରମ ଲାଗୁଥିବ ତେବେ ମୁଣ୍ଡରେ ମଧ୍ୟ ଜଳ ପଟି ଦେଲେ କିଛି ସମୟ ମଧ୍ୟରେ ଜ୍ୱର ଓହ୍ଲେଇଯିବ। ଘରେ ଯଦି ପାରାସିଟାମଲ ବଟିକା ଥାଏ କିମ୍ବା ସିରପ୍ ଥାଏ ତେବେ ରୋଗୀର ଓଜନ ଅନୁସାରେ ଦିଆଯାଏ। ତାହା ଆଶା ଦିଦି କିମ୍ବା ଅଙ୍ଗନବାଡ଼ି ଦିଦିମାନେ ଜାଣିପାରିବେ କିମ୍ବା ଡାକ୍ତରଙ୍କର ପରାମର୍ଶ ନେଇ ଔଷଧ ସେବନ କରିଲେ ଭଲ। ହଠାତ୍ ଯଦି ଖଣ୍ଡିଆ ଖାବରା କୌଣସି ଜାଗାରେ ହେଲା ବା ହାତ ଗୋଡ଼ କଟି ରକ୍ତ ବାହାରିଲା ତେବେ ସଙ୍ଗେ ସଙ୍ଗେ ତାକୁ ଭଲ ସଫା ପାଣିରେ ଧୋଇଦେଇ କିଛି ସମୟ କ୍ଷତସ୍ଥାନକୁ ଉପରକୁ ଟେକି ରଖି ଚିପି ଧରିଲେ ରକ୍ତସ୍ରାବ ବନ୍ଦ ହେବାର ସମ୍ଭାବନା ଥାଏ। 5 ମିନିଟ୍ ପରେ କ୍ଷତସ୍ଥାନକୁ ବାନ୍ଧିଦେଲେ ରକ୍ତସ୍ରାବ ବନ୍ଦ ହୋଇଯାଏ, କିନ୍ତୁ କ୍ଷତସ୍ଥାନରେ ଧୂଳି କିମ୍ବା କୌଣସି ପତ୍ରର କ୍ଷୀର କିମ୍ବା ରସ ଓ ଚେରମୂଳି ବାଟିକି ଲଗାଇବା ଉଚିତ ନୁହେଁ, କାରଣ କ୍ଷତସ୍ଥାନରେ ପୂଜ ହେବାର ସମ୍ଭାବନା ଥାଏ। ତାପରେ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ। ବିଦ୍ୟୁତ ଆଘାତ ହେଲେ ସଙ୍ଗେ ସଙ୍ଗେ ରୋଗୀକୁ ଧରିବା ବା ଛୁଇଁବା କଥା ନୁହେଁ। ମେନ୍ ସୁଇଚ୍ ବନ୍ଦ କରିଦେଲେ ବିଦ୍ୟୁତ କାଟ ହୋଇଯିବ। ଶୁଖିଲା ଜୋତା ମାଡ଼ି ଶୁଖିଲା ବାଡ଼ି ଦ୍ୱାରା ତାରକୁ ଆଡ଼େଇବା ପାଇଁ ପଡ଼ିବ ଓ ରୋଗୀକୁ ଉଦ୍ଧାର କରିବା ପାଇଁ ପଡ଼ିବ ଓ ତୁରନ୍ତ ଡାକ୍ତରଖାନାକୁ ଆଣି ଡାକ୍ତରଙ୍କର ପରାମର୍ଶ ନେବା ଉଚିତ। ନିଆଁରେ ପଡ଼ି ହେଲେ କିମ୍ବା ଗରମ ପାଣି ପଡ଼ି ଫୋଟକା ହୋଇଗଲେ ସଙ୍ଗେ ସଙ୍ଗେ ଫୋଟକା ଜାଗାରେ ବରଫ ଦେବା ଉଚିତ କିମ୍ବା ପାଣିରେ ଫୋଟକା ଜାଗାକୁ ବୁଡ଼େଇ ରଖିବା ଉଚିତ ଓ ଫ୍ୟାନ୍ କିମ୍ବା ପବନ ପାଖରେ ବସିବା ଉଚିତ, କାରଣ ଫୋଟକା ଜାଗାଗୁଡ଼ାକ ଜଳିବା ପୋଡ଼ିବା ବନ୍ଦ ହୋଇଯିବ ଓ ଥଣ୍ଡା ଲାଗିବ। ତାପରେ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କର ପରାମର୍ଶ ନେଇ ଔଷଧ ଲଗାଇଲେ ଓ ସେବନ କଲେ ପୋଡ଼ାଘାଗୁଡ଼ାକ ଭଲ ହୋଇଯିବ। ଘରେ ବ୍ଲଡ୍ ପ୍ରେସର ରୋଗୀ ଥିଲେ ଯଦି ବ୍ଲଡ୍ ପ୍ରେସର ବଢ଼ିଥାଏ ତେବେ ରୋଗୀଙ୍କୁ ଲୁଣ ଖାଇବା ପାଇଁ ମନା ହୋଇଥାଏ। ଯଦି ବ୍ଲଡ୍ ପ୍ରେସର କମ୍ ଥାଏ ତେବେ ରୋଗୀ ଲୁଣ ଖାଇବେ। ଦ୍ୱିତୀୟରେ ବ୍ଲଡ୍ ପ୍ରେସର ବଢ଼ିଥିବା ରୋଗୀଙ୍କ ସହିତ ବେଶୀ କଥା ହେବା ଉଚିତ ନୁହେଁ କିମ୍ବା ଘରେ ତାଙ୍କୁ ଅଶାନ୍ତି କରିବା ଉଚିତ ନୁହେଁ। ରୋଗୀ ଯେପରି ମାନସିକ ଅଶାନ୍ତି ନ ପାଆନ୍ତି ସେଥିପ୍ରତି ଦୃଷ୍ଟି ଦେବା ଉଚିତ। ଯଦି ରୋଗୀର ବ୍ଲଡ୍ ପ୍ରେସର କମ୍ ଥାଏ ତେବେ ତାଙ୍କୁ ORS ପାଣି କିମ୍ବା ଚିନି ଲୁଣ ସର୍ବତ ଦେବା ଉଚିତ। ସାଧାରଣତଃ ବ୍ଲଡ୍ ପ୍ରେସର ରୋଗୀଙ୍କୁ ଧରିକି ନେବା ଉଚିତ। ଥରେ ଯଦି ତଳେ ପଡ଼ିଯାଆନ୍ତି ତେବେ ବ୍ରେନ୍ ହେମରେଜ୍ ହୋଇ ପାରାଲିସିସ୍ ହେବାର ସମ୍ଭାବନା ଥାଏ। ସେତେବେଳେ ରୋଗୀର ମୁଣ୍ଡ ବୁଲାଉଥାଏ, ସେ ସମୟରେ ଗାଡ଼ି କିମ୍ବା ଯାନବାହନରେ ଯିବା ଆସିବା ଉଚିତ ନୁହେଁ। ସମସ୍ତଙ୍କ ଘରେ ବ୍ଲଡ୍ ପ୍ରେସର ମାପିବା ଯନ୍ତ୍ର ରହିବା ନିହାତି ଦରକାର। ଆଜିକାଲି ବ୍ଲଡ୍ ପ୍ରେସର ମାପିବା ମେସିନ୍ ମିଳୁଛି, ସମସ୍ତେ ମାପିପାରିବେ କିମ୍ବା ମାସକୁ ଥରେ ଡାକ୍ତରଙ୍କ ପାଖକୁ ଯାଇ ବ୍ଲଡ୍ ପ୍ରେସର ମାପି ନିୟମିତ ଔଷଧ ସେବନ କରିବା ଉଚିତ। ଅଂଶୁଘାତ ହେଲେ ସଙ୍ଗେ ସଙ୍ଗେ ରୋଗୀକୁ ଛାଇ ଜାଗା କିମ୍ବା ପବନ ଚଳାଚଳ ଜାଗାକୁ ନେଇ ତା ଦେହରେ ପାଣି ଛିଞ୍ଚିବେ ଓ ଅଦା ରୁମାଲ କିମ୍ବା ଗାମୁଛାରେ ସାରା ଦେହକୁ ପୋଛିବେ। ଥଣ୍ଡା ପାଣି କିମ୍ବା ସର୍ବତ ପିଇବା ପାଇଁ ଦେବେ।

ରୋଗୀର ଚାରିକଡ଼ ଫାଙ୍କା ରଖିବେ। ଯଦି ଚେତାଶୂନ୍ୟ ଥିବେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କର ପରାମର୍ଶ ନେବେ। ସାପ କାମୁଡ଼ିଲେ ସଙ୍ଗେ ସଙ୍ଗେ ଦେଖିବା ଉଚିତ ଯେ କି ସାପ କାମୁଡ଼ିଲା। ତାପରେ କ୍ଷତସ୍ଥାନକୁ ସଙ୍ଗେ ସଙ୍ଗେ ପାଣି ଦ୍ୱାରା ଭଲ ଭାବରେ ଧୋଇ ରକ୍ତ ସବୁ ଚିପି ବାହାର କରିଦେଇ ଘାର ଉପର ଚାରି ଦୂରରୁ ଗୋଟିଏ ପଟି ଜୋରସେ ବାନ୍ଧିଦେବା ଉଚିତ ଓ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଆଣିବା ଉଚିତ। ଗୁଣି ଗାରେଡ଼ି ଝଡ଼ାଫୁଙ୍କା ଇତ୍ୟାଦି କରିବା ଉଚିତ ନୁହେଁ, କାରଣ ରୋଗୀର ମୃତ୍ୟୁ ହେବାର ସମ୍ଭାବନା ଅଛି। ଅଚେତ ହୋଇଗଲେ ମୁଣ୍ଡରୁ ଅକ୍ସିଜେନ୍ କମିଯାଏ, ତେଣୁ ରୋଗୀକୁ ଥଣ୍ଡା ବା ଛାଇ ଜାଗାକୁ ପବନ ଚଳାଚଳ ଜାଗାକୁ ଟେକି ଆଣି ମୁଣ୍ଡପଟ ତଳକୁ ଓ ଗୋଡ଼ପଟ ଉପରକୁ କରିଦେଲେ 5 ମିନିଟ୍ ପରେ ଚେତା ଫେରି ଆସିପାରେ। ଦେହରେ ପାଣି ଛିଞ୍ଚି ଓ ମୁହଁ ଦେହକୁ ଅଦା ଗାମୁଛା ରୁମାଲ ଦ୍ୱାରା ପୋଛିଦେଲେ ରୋଗୀକୁ ଭଲ ଲାଗିବ। ତାପରେ ରୋଗୀକୁ ବସେଇ ପାଣି ସର୍ବତ ORS ଯାହା ହେଲେ ପିଇବା ପାଇଁ ଦେବେ ଓ ଡାକ୍ତରଙ୍କର ପରାମର୍ଶ ନେବେ। ଅତି ବୟସ୍କ ଲୋକମାନେ ସାଧାରଣତଃ ବିଛଣାରେ ପରିସ୍ରା ଓ ପାଇଖାନା କରନ୍ତି, ତେଣୁ ସେମାନଙ୍କୁ ସବୁବେଳେ ସଫା ସୁତୁରା ବା ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ତାଙ୍କ ଦେହକୁ ଡେଟଲ କିମ୍ବା ସେଭଲନ୍ ପାଣିରେ ପ୍ରତ୍ୟେକ ଦିନ ପୋଛି ସଫା ବସ୍ତ୍ର ପିନ୍ଧାଇବା ଉଚିତ। ମଝିରେ ମଝିରେ କଡ଼ ଲେଉଟାଇ ଶୋଇବା ଉଚିତ, କାରଣ ଏପରି କଲେ ଶରୀରର ପଛ ଭାଗରେ ଘା ହେବାର ସମ୍ଭାବନା ନଥାଏ। ଘାକୁ ସବୁବେଳେ ସଫା କରି ସେଥିରେ ମଲମ କିମ୍ବା ନ୍ୟୁଜପ୍ରିଣ୍ଟ ପାଉଡର ଦେଇ ଫ୍ୟାନ୍ ପାଖରେ କିମ୍ବା ପବନ ଯେପରି ବାଜିବ ସେଭଳି ଜାଗାରେ ରୋଗୀକୁ ଶୋଇବା ଉଚିତ। ତା ଛଡ଼ା ଏବେ ପବନ ବିଛଣା ପାଣି ବିଛଣା ବଜାରରେ ମିଳୁଛି, ତା ଉପରେ ରୋଗୀ ଶୋଇଲେ ଘା ହେବାର ସମ୍ଭାବନା କମ୍ ଥାଏ। ଯେଉଁ ମହିଳା ବା ପୁରୁଷ ଲୋକ ଘା ଗୁଡ଼ାକ ଡ୍ରେସିଂ କରିବେ ସେମାନେ ବି ସବୁବେଳେ ସଫା ସୁତୁରା ରହିବେ ଓ ହାତକୁ ଡେଟଲ ସାବୁନରେ ଧୋଇ ହାତରେ ସ୍ପିରିଟ୍ ମାରି ଘାକୁ ଧରିବା ଉଚିତ। ଯଦି କୁଟା ଘର ଥିବ ତେବେ ଘରର ପିଣ୍ଡାରେ ପତ୍ର କିମ୍ବା କୁଟା ସବାଇ ଘାସ ଆଦି ରଖିବା ଉଚିତ ନୁହେଁ। ରୋଷେଇ ସରିଲେ ସଙ୍ଗେ ସଙ୍ଗେ ନିଆଁକୁ ଲିଭାଇବା ଉଚିତ। ଘର ବାହାରେ ଯଦି ଚୁଲି ଥାଏ ତାକୁ କାମ ସରିଲା ପରେ ଲିଭାଇବା ଉଚିତ। ଛୋଟ ପିଲାଙ୍କ ପାଖରୁ ଦିଆସିଲକୁ ଦୂରେଇ ରଖିବା ଉଚିତ। ଯଦି ବିଦ୍ୟୁତ ସର୍ଟ ହୋଇଛି ସଙ୍ଗେ ସଙ୍ଗେ ମେନ୍ ସୁଇଚ୍କୁ ବନ୍ଦ କରିବା ଉଚିତ। ଅଦା ଚପଲ ନ ମାଡ଼ି ଶୁଖିଲା ପ୍ଲାଷ୍ଟିକ ଚପଲ ମାଡ଼ିବା ଉଚିତ। ସମସ୍ତଙ୍କ ଘରେ ଗୋଟିଏ ଫାଷ୍ଟ ଏଡ୍ ବକ୍ସ ରଖିବା ଉଚିତ। ସେଥିରେ କିଛି ତୁଳା ଗଜ ବ୍ୟାଣ୍ଡେଜ କଇଁଚି ମଲମ ବ୍ୟାଣ୍ଡେଡ ବିଟାଡିନ ଲୋସନ ହାଇଡ୍ରୋଜେନ ପାରକ୍ସାଇଡ ନର୍ମାଲ ସାଲାଇନ ପୋଡ଼ାଘା ପାଇଁ ମଲମ ଟିଟାନାସ ଇଞ୍ଜେକ୍ସନ ସିରିଞ୍ଜ ଡେଟଲ ସେଭଲନ ଜ୍ୱର ବାନ୍ତି ଏସିଡ୍ ଝାଡ଼ା ପାଇଁ ଟ୍ୟାବ୍ଲେଟ ଓ ORS ଇତ୍ୟାଦି ଡାକ୍ତରଙ୍କର ପରାମର୍ଶ ଅନୁଯାୟୀ ରଖିବା ଉଚିତ। ଡାକ୍ତରଙ୍କର ଫୋନ୍ ନମ୍ବର ନର୍ସଙ୍କର ଫୋନ୍ ନମ୍ବର ଜାଣିଥିବା ଉଚିତ। ଥର୍ମାମିଟର ଜ୍ୱର ମାପିବା ପାଇଁ ଓ ବ୍ଲଡ୍ ପ୍ରେସର ମାପିବା ପାଇଁ ଯନ୍ତ୍ର ରଖିବା ଉଚିତ। କାଛୁ କୁଣ୍ଡିଆ ମିଳିମିଳା ବସନ୍ତ ଏସବୁ ହେଲେ ନଦୀ ପୋଖରୀ ପାଣିରେ ଗାଧୋଇବା ଉଚିତ ନୁହେଁ, କାରଣ ସେଠାରେ ଗୋରୁ ଗାଈ ମଇଁଷି କୁକୁର ପଶୁମାନେ ଗାଧୋଉଛନ୍ତି ଓ ଯେତିକି ଅପରିଷ୍କାର ଜିନିଷ ଧୁଆଧୁଇ କରୁଛନ୍ତି। ବସନ୍ତ ଓ ମିଳିମିଳା ଗୋଟିଏ ବାୟୁବାହିତ ରୋଗ, ତେଣୁ ରୋଗୀକୁ ଗୋଟିଏ ଅଲଗା ରୁମ୍ରେ ରଖିବା ଉଚିତ। ତାର ପିନ୍ଧାଲୁଗା ସବୁଦିନେ ଗରମ ପାଣିରେ ସଫା କରିବା ଉଚିତ। ପରିବାରର ଅନ୍ୟ ସଦସ୍ୟମାନେ ଯେତେ ରୋଗୀ ସହିତ କମ୍ ମିଳାମିଶା କରିବେ ସେତେ ଭଲ। ଯେଉଁମାନଙ୍କ ଶରୀରରେ ସୁଗାର ବା ଶର୍କରାର ପରିମାଣ ଅଧିକା ଥାଏ ସେମାନଙ୍କୁ ମଧୁମେହ ରୋଗୀ ବା ଡାଇବେଟିସ୍ ରୋଗୀ ବୋଲି କୁହନ୍ତି। ସେମାନେ ପ୍ରତ୍ୟେକ ଦିନ ଠିକ୍ ସମୟରେ ଖାଇବେ ଓ ଠିକ୍ ପରିମାଣରେ ଖାଇବେ। ଖାଇବା ପୂର୍ବରୁ ଡାଇବେଟିସ୍ ଟ୍ୟାବ୍ଲେଟ୍ କିମ୍ବା ଇନ୍ସୁଲିନ୍ ନେବେ, ତାପରେ ଖାଦ୍ୟ ଖାଇବେ। ଖାଦ୍ୟରେ ମିଠା ଜିନିଷ ଯେପରି ନ ରୁହେ ସେଥିପ୍ରତି ପରିବାରର ଲୋକମାନେ ଦୃଷ୍ଟି ଦେବେ। ଅନେକ ସମୟରେ ଡାଇବେଟିସ୍ ରୋଗୀଙ୍କର ବହୁତ ଝାଳ ବାହାରେ, ଦେହ ଥଣ୍ଡା ହୋଇଯାଏ ଓ କଥାବାର୍ତ୍ତା ରୋଗୀ କରିପାରନ୍ତି ନାହିଁ। ଏହି ସମୟରେ ସଙ୍ଗେ ସଙ୍ଗେ ରୋଗୀକୁ ଟିକେ ଚିନି ପାଣି କିମ୍ବା ଗ୍ଲୁକୋଜ୍ ପାଣି ପିଏଇ ଦିଆଯାଏ, କାରଣ ରୋଗୀର ଶରୀରରେ ସୁଗାର କମିଯାଇଥାଏ। ସୁଗାର ବଢ଼ିଗଲେ ତାକୁ କମେଇ ହେବ, କିନ୍ତୁ କମିଗଲେ ବଢ଼େଇବା ବହୁତ କଷ୍ଟ। ତାପରେ ରୋଗୀକୁ ତୁରନ୍ତ ଡାକ୍ତରଖାନାକୁ ନେଇ ରକ୍ତ ପରୀକ୍ଷା କରିବା ଉଚିତ। ଆଜିକାଲି ବଜାରରେ ସୁଗାର ମାପିବା ଯନ୍ତ୍ର ମିଳୁଛି, ଏହାଦ୍ୱାରା ସମସ୍ତେ ମାପିପାରିବେ। ତା ଛଡ଼ା ଦେହ ହାତ ଗୋଡ଼ ଯେପରି ଖଣ୍ଡିଆ ଖାବରା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବେ। ରକ୍ତରେ ସୁଗାର ପରିମାଣ ଅଧିକା ଥିଲେ ଘା ଶୁଖିବ ନାହିଁ। ନିୟମିତ ଡାକ୍ତରଙ୍କର ପରାମର୍ଶ ନେଇ ସୁଗାର ପରୀକ୍ଷା କରୁଥିବେ ଓ ଔଷଧ ସେବନ କରୁଥିବେ। ମଣିଷ ଜୀବନରେ କେତେ କ'ଣ ଘଟଣା ଦୁର୍ଘଟଣା ଘଟିପାରେ, ସେତେବେଳେ ନିଜ ପରିବାରର ଲୋକମାନେ ପାଖରେ ଥାଇପାରନ୍ତି କିମ୍ବା ନଥାଇପାରନ୍ତି, ତେଣୁ ସବୁବେଳେ ନିଜେ ସତର୍କ ରହିବେ ଆଉ ପରିବାରର ସମସ୍ତ ସଦସ୍ୟଙ୍କୁ ସତର୍କ କରିବେ। ଯେପରି ବେଶୀ ଜୋରରେ ଗାଡ଼ି ଚଳାଇବେ ନାହିଁ, ହେଲମେଟ୍ ପିନ୍ଧିବେ, ଗାଡ଼ିର ଲାଇସେନ୍ସ ପାଖରେ ରଖିବେ, ଅତି ଜରୁରୀ ନହେଲେ ବାହାରକୁ ବାହାରିବା ଉଚିତ ନୁହେଁ। ଘରେ ମଧ୍ୟ କୂଅରୁ ପାଣି କାଢ଼ିଲା ବେଳେ ସତର୍କ, ବିଜୁଳି ନିଆଁକୁ ସତର୍କ, କାଦୁଅ ବା ଖସଡ଼ା ରାସ୍ତାକୁ ସତର୍କ, ବାଥରୁମ୍ର ଶିଉଳିକୁ ସତର୍କ, ପିଲାମାନେ ଯେପରି ଗଛ ନ ଚଢ଼ନ୍ତି, ନଦୀ ପୋଖରୀ ପାଣିରେ ଯେପରି ନ ଗାଧାନ୍ତି।

0: ରାତିରେ ଯିବା ଆସିବା ପାଇଁ ଟର୍ଚ୍ଚର ବ୍ୟବହାର କରିବା ଉଚିତ। ବୟସ୍କ ଲୋକମାନଙ୍କୁ ଓ ଛୋଟ ପିଲାମାନଙ୍କୁ ମଧ୍ୟ ସତର୍କ କରିବା ଉଚିତ। ତା ଛଡ଼ା ଡାକ୍ତରଙ୍କର ଫୋନ୍ ନମ୍ବର, ଡାକ୍ତରଖାନାର ଫୋନ୍ ନମ୍ବର, ଆମ୍ବୁଲାନ୍ସର ନମ୍ବର, ଫାୟାର ଅଫିସର ନମ୍ବର, ପଡ଼ୋଶୀଙ୍କ ନମ୍ବର, ପଡ଼ୋଶୀ ଅଟୋଙ୍କ ନମ୍ବର, ବନ୍ଧୁବାନ୍ଧବଙ୍କ ମୋବାଇଲ ନମ୍ବର ମନେ ରଖିବା ଉଚିତ। ସବୁବେଳେ ଗୋଟିଏ ପକେଟ୍ ଡାଏରୀ କରିବେ, ସେଠାରେ ସବୁ ମୋବାଇଲ ନମ୍ବର ରଖି ମନେ ରଖିବେ। କାଳେ ଆପଣ ମୋବାଇଲ ଘରେ ଛାଡ଼ିଥିବେ, କିମ୍ବା ହଜିଗଲା, ଭାଙ୍ଗିଗଲା, କିମ୍ବା ପାଣିରେ ପଡ଼ିଗଲା, କିମ୍ବା କୌଣସି ଗୁରୁତର ଆଘାତ ଆପଣଙ୍କର ହୋଇଗଲା, ତେବେ ଆପଣଙ୍କ ପାଖରୁ ଅନ୍ୟ ଯେକୌଣସି ଲୋକ ମୋବାଇଲ ନମ୍ବର ଲେଖାଥିବା ଡାଏରୀ ପାଇଲେ ଘର ପରିବାରଙ୍କୁ ସେ ଜଣାଇଦେବେ।
1: ହଁ ଭଉଣୀ, ଏ ତ ଥିଲା ପ୍ରାଥମିକ ଚିକିତ୍ସା ସମ୍ପର୍କରେ। ହଁ ଭଉଣୀ, ଆଉ ଗୋଟିଏ କଥା, ଖରା ଯେଉଁଭଳି ଭାବରେ ହଉଛି, ପାଣିର ସ୍ତର ଆସ୍ତେ ଆସ୍ତେ କମିଯାଉଛି, ବିଭିନ୍ନ ଜାଗାରେ ପୋଖରୀ ଗଡ଼ିଆ ଏସବୁ ଶୁଖିବାକୁ ଲାଗିଲାଣି, କୂଅର ପାଣି ସ୍ତର ମଧ୍ୟ ତଳକୁ ଖସୁଛି, ତେଣୁ ଆମେ ସମସ୍ତେ ପାଣିର ଯେପରି ଅପଚୟ ନ ହୁଏ, ନଷ୍ଟ ନ ହୁଏ, ସେଥିପ୍ରତି ଆମେ ଟିକେ ଦୃଷ୍ଟି ଦେବା। ଲୁଗା ସଫା ପାଣିକୁ ଆମେ ଚଟାଣ ଧୋଇବା, ଗାଡ଼ି ଧୋଇବା ଏସବୁ କାମରେ ଲଗାଇ ପାରିବା, କିମ୍ବା ଗଛରେ ମଧ୍ୟ ଦେଇପାରିବା। ଯେଉଁ ପାଣି ବୋହିଯାଉଛି ତାକୁ ଗଛରେ ଦେବାର ବ୍ୟବସ୍ଥା କରନ୍ତୁ। ସମସ୍ତଙ୍କୁ ପାଣି କମ୍ ବ୍ୟବହାର କରିବା ପାଇଁ କୁହନ୍ତୁ, ନହେଲେ ପିଇବାକୁ ବି ପାଣି ମିଳିବା କଷ୍ଟକର ହୋଇଯିବ। ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ ମହିଳା ମହଲ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ପ୍ରଚାର କଲୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଏମ୍ ନାଗଭୂଷଣ ମାଝି, ଉପସ୍ଥାପନାରେ ଥିଲେ ଶର୍ମିଷ୍ଠା ମହାନ୍ତି। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଟିକିଏ ପରେ।

ఆకాశవాణి. ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତି. ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ. ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବା ଭାରତ ଅନ୍ଲାଇନ୍ କ୍ୱିଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ. ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ଙ୍କ ସହ ଆଲୋଚନା କରିବେ. ଶକ୍ତି, ସୁରକ୍ଷା, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ, ଉଦ୍ୟୋଗ, ସ୍ୱାସ୍ଥ୍ୟସେବା, ପରିବହନ ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବିଷୟରେ ଆଲୋଚନା ହେବ. ଡେଲ୍ସି ରୋଡ୍ରିଗେଜ୍ ଗତକାଲି 5-ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି. ତାଙ୍କ ସହ ବୈଦେଶିକ, ଅର୍ଥ ଓ ଅର୍ଥନୀତି, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ ଓ ସୂଚନା ଓ ପରିବହନ ମନ୍ତ୍ରୀଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗସ୍ତରେ ଆସିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ କାଳରେ ଭେନେଜୁଏଲାର ପ୍ରତିନିଧି ଦଳ ଶକ୍ତି, ଔଷଧ ଏବଂ ଅଟୋମୋବାଇଲ୍ କ୍ଷେତ୍ର ପରିଦର୍ଶନ କରି ଭାରତର ପ୍ରଯୁକ୍ତି ବିଦ୍ୟା ଏବଂ ଶିଳ୍ପ ସାମର୍ଥ୍ୟ ବିଷୟରେ ଅବଗତ ହେବେ ଏବଂ ନୂତନ ସୁଯୋଗର ସନ୍ଧାନ କରିବେ. ଭାରତର ଭେନେଜୁଏଲା ସହିତ ଶକ୍ତି ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସହଭାଗିତା ରହିଛି. ଭାରତର ସରକାରୀ ଅଧିକୃତ ସଂସ୍ଥାଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ବିନିଯୋଗ କରିଛନ୍ତି ଏବଂ ଏହାକୁ ଆହୁରି ବୃଦ୍ଧି କରିବା ଲାଗି ଉଦ୍ୟମ କରାଯାଉଛି. ବାଣିଜ୍ୟ, ଶକ୍ତି ଏବଂ

ଗ୍ଲୋବାଲ୍ ସାଉଥ୍ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ସନ୍ଧ୍ୟାରେ ଉଦ୍ଘାଟନୀ ସମାରୋହରେ ଯୋଗଦେବେ। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଳିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60 ଦେଶର 400 ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ ସଂଘର ତତ୍ତ୍ୱାବଧାନରେ ଯୋଗାସନ ଭାରତ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7 ବର୍ଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ଉତ୍ସାହିତ କରିଛନ୍ତି। ସଂସ୍କୃତର ଏକ ପଂକ୍ତିକୁ ଉଦ୍ଧାର କରି ଶ୍ରୀ ମୋଦି କହିଛନ୍ତି, ନିୟମିତ ଯୋଗାଭ୍ୟାସ ଶରୀରକୁ ସୁସ୍ଥ ଏବଂ ମନକୁ ଶାନ୍ତ ରଖିଥାଏ। ଯୋଗକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରି ସନ୍ତୁଳିତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବା ଉପରେ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି। ମେଘାଳୟର ଶିଲଂଠାରେ ଚାଲିଥିବା ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷତା କରୁଛନ୍ତି। କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମେଘାଳୟର ରାଜ୍ୟପାଳ ସିଏଚ୍ ବିଜୟଶଙ୍କର, ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ କେ ସାଙ୍ଗମା, କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ ଏବଂ କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ମିଜୋରାମ, ନାଗାଲାଣ୍ଡ ଏବଂ ସିକ୍କିମ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନଙ୍କ ସହ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୈଠକରେ ଯୋଗ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ପରିଷଦ ଆଇନ 1971 ଅନୁସାରେ ପ୍ରତିଷ୍ଠିତ ଉତ୍ତର ପୂର୍ବାଞ୍ଚଳ ପରିଷଦ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ପାଇଁ ସର୍ବୋଚ୍ଚ ଆଞ୍ଚଳିକ ଯୋଜନା ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଏହି କ୍ଷେତ୍ରରେ ସମନ୍ୱିତ ବିକାଶକୁ ପ୍ରୋହାହିତ କରିବା ଏବଂ ସମବାୟ ସଂହିତାକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଦିଲ୍ଲୀ ମାଲ୍ୟବନ ନଗରସ୍ଥିତ ହୋଟେଲ ଅଗ୍ନିକାଣ୍ଡ ଘଟଣାରେ ଚିକିତ୍ସାଧୀନ ଥିବା ଆହତଙ୍କୁ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଭେଟିଛନ୍ତି। ସାକେତ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ଥିବା ଆହତଙ୍କ ପରିବାରବର୍ଗଙ୍କ ସହ ମଧ୍ୟ ହସ୍ପିଟାଲରେ ଆଲୋଚନା କରିଛନ୍ତି। ଚିକିତ୍ସା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଡାକ୍ତରଙ୍କଠାରୁ ପଚାରି ବୁଝିଛନ୍ତି। ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତଙ୍କୁ 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତକଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ଜନ୍ମସ୍ଥାନକୁ ପଠାଇବା ପାଇଁ ସରକାରଙ୍କ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ଗିନିଜ୍ ୱାର୍ଲଡ ରେକର୍ଡ ସ୍ୱୀକୃତି ପ୍ରଦାନ କରିଛନ୍ତି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମାରୋହରେ ଏ ସଂକ୍ରାନ୍ତ ପ୍ରମାଣପତ୍ର ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସ 25 ତାରିଖରୁ 31 ତାରିଖ ମଧ୍ୟରେ ଆୟୋଜିତ ବିକଶିତ ଭାରତ ଯୁବ ନେତାଙ୍କ ସଂଳାପ 2026 କୁଇଜ୍ ମାଧ୍ୟମରେ ଏହି ରେକର୍ଡ ହାସଲ କରାଯାଇଛି। ଡକ୍ଟର ମାଣ୍ଡଭ୍ୟ ଏହି ଅବସରରେ ମାଇ ଭାରତ ଦଳକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମାଣ୍ଡଭ୍ୟ କହିଛନ୍ତି, ଦେଶର ଯୁବପିଢ଼ି ବହୁ ସଂଖ୍ୟାରେ ଏହି ପ୍ଲାଟଫର୍ମ ସହିତ ଜଡ଼ିତ ହେଉଛନ୍ତି। ମନ୍ତ୍ରୀ କହିଛନ୍ତି, ଏହି ପ୍ଲାଟଫର୍ମର ପ୍ରାରମ୍ଭରେ ମାଇ ଭାରତରେ ସମଗ୍ର ଦେଶର 2,19,00,000 ଅଧିକ ଯୁବବର୍ଗ ପଞ୍ଜିକରଣ କରିଛନ୍ତି। ମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ଯୁବବର୍ଗଙ୍କୁ ଏହି ପ୍ଲାଟଫର୍ମରେ ପଞ୍ଜିକରଣ କରିବା ସହ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟ ଓ ଡାମନ ଗସ୍ତ କରିବେ। ଗୁଜରାଟର ସୁରଟଠାରେ 18,800 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ସେଥିମଧ୍ୟରେ ସଡ଼କ ଯୋଗାଯୋଗ, ବିଦ୍ୟୁତ୍ ଏବଂ ଶିଳ୍ପ କ୍ଷେତ୍ରର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ସୁରଟଠାରେ ଶ୍ରୀ ମୋଦି 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍କିଟାଲର ଉଦ୍ଘାଟନ କରିବା ସହ ଦାହେଜ ପେଟ୍ରୋଲିୟମ ପ୍ରକଳ୍ପର ଆଧୁନିକ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ଉନ୍ନତି ଏବଂ ଚିକିତ୍ସା ଭିଭିଭୂମି ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ସନ୍ଧ୍ୟାରେ ଶ୍ରୀ ମୋଦି ଦାମନ ଯାତ୍ରା କରିବେ। ସେଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟରେ କେତେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଗୁଡ଼ିକ

0: ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ, ଭିତ୍ତିଭୂମି ବିକାଶ, ଯୋଗାଯୋଗ, ବେସାମରିକ ବିମାନ ଚଳାଚଳ ଏବଂ ଜନକଲ୍ୟାଣ ଆଦି ବିଭିନ୍ନ କ୍ଷେତ୍ର ଅନ୍ତର୍ଭୁକ୍ତ। ମହିଳା ମୁଷ୍ଠିଯୋଦ୍ଧା ବିନେଶ ଫୁକୁଟଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବା ସଂକ୍ରାନ୍ତ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାୟର କରାଯାଇଥିଲା। ବିଚାରପତି ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଅରବିନ୍ଦ କୁମାରଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟ ତାଙ୍କ ଆଦେଶରେ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଲୋଚନା କରାଯିବାର ଏବେ କୌଣସି ପ୍ରାସଙ୍ଗିକତା ନାହିଁ। ମହିଳା ମୁଷ୍ଟିଯୋଦ୍ଧା ସଂଘ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ତଥ୍ୟ ଅନୁଯାୟୀ ବିନେଶ ଫୋଗଟ୍ଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯାଇଥିଲା ଏବଂ ସେ ଏଥିରେ କୃତକାର୍ଯ୍ୟ ହୋଇନଥିଲେ। ଏହି ପଦକ୍ଷେପକୁ ସୁପ୍ରିମକୋର୍ଟ ଗ୍ରହଣ କରିବା ସହ କୁସ୍ତି ମହାସଂଘ ଦ୍ୱାରା ଆଗତ ଆବେଦନ ଫଳପ୍ରଦହୀନ ବୋଲି ଘୋଷଣା କରିଛନ୍ତି। ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 8, 9 ଓ 10 ତାରିଖରେ ପ୍ରତ୍ୟହ ଦିନକୁ 2 ପର୍ଯ୍ୟାୟରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 29 ଲକ୍ଷ ପରୀକ୍ଷାର୍ଥୀ ସାମିଲ ହେବାର ଆଶା କରାଯାଉଛି। ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ପରୀକ୍ଷା ସମୟରେ ସାମାଜିକ ଗଣମାଧ୍ୟମରେ କୌଣସି ପରିସ୍ଥିତିକୁ ଗୁଜବ ବା ଅପପ୍ରଚାର ଉପରେ ତୀକ୍ଷ୍ଣ ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ ଅଟକି ରହିଥିବା ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିବା ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତା ଶନିବାର ଦିନ କୋଲକାତାରେ ପହଞ୍ଚବେ। ପୂର୍ବତଟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ମାଝୀ କହିଛନ୍ତି, ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହ ନବନ୍ନା ସଭାଘରଠାରେ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି। ଅହମ୍ମଦାବାଦଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ମେଘାଳୟର ଶିଲଂଠାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ଉତ୍ତର ପୂର୍ବାଞ୍ଚଳ ପରିଷଦର 73ତମ ପୂର୍ଣ୍ଣାଙ୍ଗ ଅଧିବେଶନ। ଏକ ସପ୍ତାହ ମଧ୍ୟରେ 390,000 ଅଧିକ ଅଂଶଗ୍ରହଣକାରୀଙ୍କ ସହ ମେରା ଯୁବ ଭାରତ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତାକୁ ସ୍ୱୀକୃତି ପ୍ରଦାନ କଲା ଗିନିଜ୍ ୱାର୍ଲଡ ରେକର୍ଡ ଏବଂ ଉତ୍ତରପ୍ରଦେଶରେ ରାଜ୍ୟ ପୁଲିସ୍ କନେଷ୍ଟବଳ ପଦବୀ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Energy, security, trade and investment topped the agenda of Prime Minister Narendra Modi's talks with Acting President of Venezuela, Delcy Rodriguez, in New Delhi. Northeastern Council's meeting underway in Shillong. Union Home Minister Amit Shah chairs deliberations on tourism, agriculture, economic corridor development, infrastructure and connectivity. Veteran film producer Pehlaj Nihalani passes away. Republicans and Democrats jointly seek to end President Donald Trump's military action in Iran. U.S. House of Representatives passes resolution. Southwest monsoon sets in over Kerala. And first World Yoga Sun Sports Championship to begin in Ahmedabad this evening. Prime Minister Narendra Modi held wide-ranging discussions today with Acting President of Venezuela, Delcy Rodriguez, in New Delhi. In a social media post, the Ministry of External Affairs said the leaders reviewed the full spectrum of bilateral relations and explored new avenues of cooperation in energy, trade, investment, healthcare, automobiles, among others. It added that the leaders also exchanged views on global and regional issues of mutual interest. The ministry noted that both sides reaffirmed their commitment to deepening the bilateral partnership and advancing the interests of the Global South. Earlier, External Affairs Minister S. Jaishankar called on Ms. Rodriguez. In a social media post, Dr. Jaishankar said, India values her long-standing commitment to the India-Venezuela relationship. Ms.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ଦେଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। IGIT ସରାଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ। ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ସମସ୍ତ ପ୍ରାକୃତିକ ବିପର୍ଯ୍ୟୟକୁ ଓଡ଼ିଶା ଦୃଢ଼ତାର ସହିତ ମୁକାବିଲା କରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକକୁ ଆଜି ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ କରି ରାଜ୍ୟ ସମଗ୍ର ବିଶ୍ୱରେ ପ୍ରଶଂସିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 1999 ମହାବାତ୍ୟା କଥା ମନେ ପକାଇଥିଲେ। ବୈଠକର ଉପଯୋଗୀ ନିଷ୍କର୍ଷ, ଆଗାମୀ ଦିନରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବ୍ରିକ୍ସ ରାଷ୍ଟ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ନୂତନ ଜ୍ଞାନକୌଶଳ ଓ ବୈଜ୍ଞାନିକ ପଦ୍ଧତିର ଉପଯୋଗରେ ଶୂନ୍ୟ ମୃତାହତ ଲକ୍ଷ୍ୟ ହାସଲ ଦିଗରେ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସମସ୍ତଙ୍କର ପାଇଁ ଇଏ ଅତ୍ୟନ୍ତ ଆନନ୍ଦର କଥା ଯେ ବ୍ରିକ୍ସ ଡିଜାଷ୍ଟର ରିସ୍କ ରିଡକ୍ସନ ଗ୍ରୁପ ବୈଠକ ଆମ ଓଡ଼ିଶାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏହି ପବିତ୍ର ଧାମ ପୁରୀରେ ଆଜି ଏହା ଆରମ୍ଭ ହୋଇଛି। ବିପର୍ଯ୍ୟୟ ପରିଚାଳନାରେ ଆମର ଦକ୍ଷତା ଏବଂ ବହୁ ଅଭିଜ୍ଞତା ରହିଆସିଅଛି। 1999 ମହାବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେ ବି ବିପର୍ଯ୍ୟୟ ଆମ ସାମ୍ନାକୁ ଆସିଛି, ଆମେ ତାକୁ ସଠିକ୍ ଭାବରେ ପରିଚାଳନା କରିବା ଏବଂ ଜିରୋ କାଜୁଆଲିଟି କରିବା ଆଜି ନିଶ୍ଚିତ ଭାବରେ ଆମକୁ ବହୁତ ଅଭିଜ୍ଞତା ଦେଇଛି ଏବଂ ଏହା ମଧ୍ୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆମର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛି।
0: ମୁଖ୍ୟମନ୍ତ୍ରୀ ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟରୁ ସୃଷ୍ଟ ବିଭିନ୍ନ ପ୍ରତିବନ୍ଧକର ମୁକାବିଲା ପାଇଁ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟ ସହଯୋଗକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ ଏକ ସ୍ଥାୟୀ ଉନ୍ନତି, ଆର୍ଥିକ ସ୍ଥିରତା ଓ ମାନବ ସୁରକ୍ଷାର ଆଧାର ପାଲଟିଛି। ଜଳବାୟୁ ପରିବର୍ତ୍ତନ, ତୀବ୍ର ସହରୀକରଣ ଓ ପରିବେଶ ଅବକ୍ଷୟ ଯୋଗୁଁ ବିଶ୍ୱରେ ସୃଷ୍ଟି ହେଉଥିବା ଆପତ୍କାଳୀନ ପରିସ୍ଥିତିର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତି ଓ ସମନ୍ୱିତ କାର୍ଯ୍ୟର ଆବଶ୍ୟକତା ରହିଛି। ପୁରୀଠାରେ ଆୟୋଜିତ ଏହି ସମ୍ମିଳନୀ ବିଶ୍ୱ ବିପର୍ଯ୍ୟୟ ପରିଚାଳନା ନୀତି ଓ ଢାଞ୍ଚାକୁ ନୂତନ ଦିଗ ଦେଖାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ସାମଗ୍ରିକ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା ପାଇଁ ଅର୍ଥବ୍ୟବସ୍ଥା, ବହୁମୁଖୀ ପ୍ରାକ୍ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋଚନା କରାଯିବ। ବ୍ରିକ୍ସ ସଦସ୍ୟ ଦେଶ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ବୈଠକରେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ ନିମନ୍ତେ ବିଭିନ୍ନ ଆହ୍ୱାନର ସମାଧାନ ଦିଗରେ ମତ ବିନିମୟ କରିଛନ୍ତି। ଭୁବନେଶ୍ୱର ପୁଲିସ୍ ଭବନଠାରେ ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ 2026 ଆୟୋଜିତ ହୋଇଯାଇଛି। ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥା, ସମସ୍ୟା ସମାଧାନ ଓ ଆଗାମୀ ପଦକ୍ଷେପ ଶୀର୍ଷକ ଉପରେ ଆଲୋଚନା କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କହିଛନ୍ତି, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଓ ଜନସୁରକ୍ଷା ସହିତ ଏହା ନିବିଡ଼ ଭାବେ ଜଡ଼ିତ। ଭୁବନେଶ୍ୱରରେ ଅବସ୍ଥାପିତ କମାଣ୍ଡ, କଣ୍ଟ୍ରୋଲ ଏବଂ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଓ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଓଡ଼ିଶାର ତଟ ସୁରକ୍ଷାକୁ ନେଇ ଆହୁରି କଡ଼ାକଡ଼ି ନିୟମ ପ୍ରଣୟନ କରାଯିବ। ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ତଟ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି। ରାଜ୍ୟ ସରକାର ତଟ ସୁରକ୍ଷା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଥିବା ନେଇ ଶ୍ରୀ ଖୁରାନିଆ କହିଛନ୍ତି।
2: କହିପାରିବୁ ଓଡ଼ିଶା ପୋଲିସର କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗ ଆମର ଦେଶରେ ନମ୍ବର ୱାନ। ଆଜି ପ୍ରଥମ ଥର ପାଇଁ ଗୋଟିଏ ଷ୍ଟେଟ ଲେଭେଲ କୋଷ୍ଟାଲ ସିକ୍ୟୁରିଟି ଉପରେ ସେମିନାର ଆୟୋଜିତ କରାଯାଇଛି। ବିଗତ 2 ବର୍ଷ ଭିତରେ ରାଜ୍ୟ ସରକାର ଓଡ଼ିଶାର ତଟୀୟ ସୁରକ୍ଷା ସୁଦୃଢ଼ କରିବା ପାଇଁ ପ୍ରାୟ 150 କୋଟି ଟଙ୍କା କୋଷ୍ଟାଲ ସିକ୍ୟୁରିଟି ୱିଙ୍ଗକୁ ଦେଇଛନ୍ତି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ସେଣ୍ଟ୍ରାଲାଇଜ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଭୁବନେଶ୍ୱରରେ ସ୍ଥାପିତ କରାଯାଇଛି। ସେଥିରେ ଆମର କୋଷ୍ଟାଲ ସିକ୍ୟୁରିଟିର ଯେଉଁ ବୋଟ୍ସ ପେଟ୍ରୋଲିଂ।
0: ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସୁରକ୍ଷା ଓ ପ୍ରଶାସନିକ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଆସନ୍ତା 24 ତାରିଖରେ ଜାତୀୟସ୍ତରୀୟ ତଟ ସୁରକ୍ଷା ନେଇ ଏକ ବୃହତ ସମ୍ମିଳନୀର ଆୟୋଜନ କରାଯାଉଛି। ଏଥିରେ ଦେଶର ସମସ୍ତ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର

ତଟବର୍ତ୍ତୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଂଶଗ୍ରହଣ କରିବେ। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପତ୍ତିକୁ ଆଜି 2 ବର୍ଷ ପୂରଣ ହୋଇଛି। ଜୁନ୍ ମାସ 12 ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ଜନକଲ୍ୟାଣକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ସରକାର ପ୍ରତ୍ୟେକ ଶ୍ରେଣୀର ନାଗରିକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ସମସ୍ତ ରାଜ୍ୟବାସୀଙ୍କୁ ସାମିଲ ହେବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ବଜେଟ୍ 2026-27ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ IGIT ସାରଙ୍ଗକୁ ସମ୍ମାନ ଭାବେ ଉନ୍ନତ କରାଗଲେ ଏହା ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଓ ଉଦ୍ଭାବନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସରସ୍ୱତୀ ସମ୍ମାନପ୍ରାପ୍ତ ବିଶିଷ୍ଟ କବି, କଥାକାର ଓ ଚିତ୍ରକର ଜଗନ୍ନାଥ ପ୍ରସାଦ ଦାସଙ୍କ ଆଜି 91 ବର୍ଷ ବୟସରେ ପରଲୋକ ଘଟିଛି। ଜଣେ ପ୍ରସିଦ୍ଧ ଆଧୁନିକ ଓଡ଼ିଆ ଲେଖକ ଭାବେ ସେ ଦେଶ ବିଦେଶରେ ସ୍ୱନାମ ଅର୍ଜନ କରିଥିଲେ। ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ଶ୍ରୀ ଦାସ ସାହିତ୍ୟ ସାଧନାରେ ନିଜକୁ ବ୍ରତି ରଖିଥିଲେ। ତାଙ୍କର କାଳଜୟୀ ରଚନା ମଧ୍ୟରେ ପରିକ୍ରମା, ପ୍ରଥମ ପୁରୁଷ, ଦେଶ, କାଳପାତ୍ର, ସୂର୍ଯ୍ୟାସ୍ତ ପୂର୍ବରୁ ପୁସ୍ତକ ବେଶ ଲୋକପ୍ରିୟ। ସାହିତ୍ୟ କୃତି ପାଇଁ ଶ୍ରୀ ଦାସ ସରସ୍ୱତୀ ସମ୍ମାନ, ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱର୍ଗତ ଦାସଙ୍କର ପରଲୋକରେ ଶୋକ ପ୍ରକାଶ କରି କହିଛନ୍ତି, ସାହିତ୍ୟ ସାଧନା ସହ ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ସେବା ପାଇଁ ସେ ସର୍ବଦା ସ୍କରଣୀୟ ହୋଇ ରହିବେ। ଗଜପତି ଜିଲ୍ଲା କାଶୀନଗର ସ୍ଥିତ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ସହରାଞ୍ଚଳ ଉଠା ଦୋକାନୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ କେ ଦିବ୍ୟରଞ୍ଜନ ବିକ୍ରେତାମାନଙ୍କୁ ବିନା ବନ୍ଧକରେ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ସାମାଜିକ ଜନଶୁଣାଣୀ ସମୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗୁଣାତ୍ମକ ଶିକ୍ଷାର ମାନ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଯାଇ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ଚାଲିଥିବା 20 ଦିନିଆ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିରର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଓ ଆଗାମୀ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିଥିଲେ। ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ସମ୍ପର୍କିତ ସଚେତନତା ରଥକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ ଓ ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସମ୍ବଲପୁରଠାରେ ଆଜିଠାରୁ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଆରମ୍ଭ ହେଉଛି। ଏଥିରେ ଦେଶର 10ଟି ଦଳ ଭାଗ ନେବେ ବୋଲି ଆୟୋଜକ କମିଟି ସଭାପତି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। ଆଗାମୀ 6 ତାରିଖରେ ମୁଖ୍ୟମନ୍ତ୍ରୀ ଏହି ପ୍ରତିଯୋଗିତା ଦେଖିବାର କାର୍ଯ୍ୟସୂଚୀ ରହିଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି। ପାଣିପାଗ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ପାଗ ଅନୁକୂଳ ରହିଛି। ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ମୌସୁମୀ ବାୟୁ 3 ଦିନ ବିଳମ୍ବରେ କେରଳ ସ୍ପର୍ଶ କରିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି, ତେବେ ଗରମ ଓ ଗୁଳୁଗୁଳି ଜାରି ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଦୃଢ଼ତାର ସହିତ ଓଡ଼ିଶା ସମସ୍ତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଛି, କହିଲେ ମୁଖ୍ୟମନ୍ତ୍ରୀ। ପୁରୀଠାରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକର କଲେ ଆନୁଷ୍ଠାନିକ ଉଦ୍ଘାଟନ। ଉପକୂଳ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ 150 କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର। IGIT ସାରଙ୍ଗକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅନୁରୋଧ। ବିଶିଷ୍ଟ ସାହିତ୍ୟିକ ଜଗନ୍ନାଥ ପ୍ରସାଦ ଦାସଙ୍କ 91 ବର୍ଷ ବୟସରେ ପରଲୋକ ଏବଂ କେରଳ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେ ବାଜେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ମଧୁଲତା ମହାନ୍ତି, ଗୀତ ରଚନା ପୀତାମ୍ବର ମିଶ୍ର।

ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ମଧୁଲତା ମହାନ୍ତି, ଶଙ୍କର ପ୍ରସାଦ ଦତ୍ତ ଏବଂ ମମତା ସାହୁ ଏବଂ ତୃପ୍ତି ଦାସ। ଆକାଶବାଣୀ ବାରିପଦା, ଏଥିରେ ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ କୁମାର ବାପି।

ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ କଟକ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ବିକାଶ ମନ୍ତ୍ର ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀବନ୍ଧୁ ସ୍ୱାଇଁ।

କେତେ ବନ୍ୟଜନ୍ତୁ ଅଛନ୍ତି, କେତେ ବୃକ୍ଷରାଜି ରହିଛି, କେତେ ବନସ୍ପତି ରହିଛନ୍ତି, ଆମର ହିମାଳୟ ଠାରୁ ଆରମ୍ଭ କରି ଗନ୍ଧମାର୍ଦ୍ଦନ ଠାରୁ ଆରମ୍ଭ କରି ସେପଟେ ନୈମିଷାରଣ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକଟି ବଡ ବଡ ଆମର ଯୋଉ ଅରଣ୍ୟ ସବୁ ରହିଛି, ସେ ଅରଣ୍ୟର ସମସ୍ତ ପ୍ରାକୃତିକ ଏବଂ ଜୈବିକ ବିବିଧତାକୁ ସେମାନେ ଆକଳନ କରୁଛନ୍ତି ଡ୍ରୋନ୍ କ୍ୟାମେରା ମାଧ୍ୟମରେ। ଏବଂ ବେଳେବେଳେ ଯେତେବେଳେ ଅଗ୍ନିକାଣ୍ଡ ହେଉଛି ଅରଣ୍ୟରେ, ସେତେବେଳେ ବହୁତ କଷ୍ଟରେ ଆମର ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ରହିଛି, ସେ ମଧ୍ୟ ବହୁତ କଷ୍ଟ କରି ସେମାନେ ଯାଇ ଏହାକୁ ସୁରକ୍ଷିତ କରୁଛନ୍ତି ଏବଂ ଅଗ୍ନିକୁ ନିର୍ବାପନ କରୁଛନ୍ତି। ଠିକ୍ ସେହିଭଳି ଭାବରେ ପ୍ରକୃତି ସୁରକ୍ଷା କରିବା ପାଇଁ ଆମର ଭାରତ ସରକାର ଅନେକ ପଦକ୍ଷେପ ନେବା ସତ୍ତ୍ୱେ ମଧ୍ୟ ଆଜି ମଧ୍ୟ ପ୍ରାଣୀମାନଙ୍କୁ ହିଂସା କରାଯାଉଛି, ଯେଉଁ ବନ୍ୟଜନ୍ତୁ ଶିକାର କରାଯାଉଛି, ନିରୀହ ବନ୍ୟଜନ୍ତୁ ମାନଙ୍କୁ ଅଯଥାରେ ମାରି ଦିଆଯାଉଛି। ଏବଂ ତା ସହିତ ଆମର ଯେତେବେଳେ ବୃଷ୍ଟିର ଅଭାବ ରହୁଛି, ତାର ମୁଖ୍ୟ କାରଣ ହେଉଛି ଆଜି ଗଛ ନାହିଁ। ଯଦି ଗଛ ନ ରହିବ, ଯଦି ପ୍ରକୃତି ସୁରକ୍ଷା ନ ରହିବ, ତେବେ ଆମେ କେମିତି ବଞ୍ଚିବା? ଆଜି ବିନା କାରଣରେ ଆମେ ବିଲ୍ଡିଂ ତିଆରି କରୁଛେ, କଳକାରଖାନା ତିଆରି କରୁଛେ। ଏ କରିବାର ଯୋଉ ମୂଳଭୂତ ଆମେ ଯାହାକୁ ପ୍ରଥମେ ବଳି ପକଉଛେ, ସେ ହେଉଛନ୍ତି ବୃକ୍ଷଲତା ଏବଂ ପାହାଡ଼, ପର୍ବତ, ଝରଣା। ତେବେ ଯୋଉ ସ୍ଥାନକୁ ଆମେ ଭ୍ରମଣ କରିବା ପାଇଁ ଯାଉଛେ, କାହିଁକି ଯାଉଛେ? ନା ତାର ପ୍ରକୃତି ଅତ୍ୟନ୍ତ ସୁନ୍ଦର। ସମୟ ଥିଲା ହିମାଳୟରେ ଅନେକ ବୃକ୍ଷ ଥିଲେ, କିନ୍ତୁ ଆଜି ସେ ବୃକ୍ଷ ଗୁଡିକୁ କାଟି ଆମେମାନେ ସେଠି ବଡ ବଡ ପଞ୍ଚତାରକା ହୋଟେଲ ବନେଇକି ସେଠି ନିର୍ମାଣ କରିକି ବଦ୍ରୀନାଥ ହୁଅନ୍ତୁ, କେଦାରନାଥ ହୁଅନ୍ତୁ ବା ଋଷିକେଶ ହୁଅନ୍ତୁ, ଗଙ୍ଗାଙ୍କର ଯୋଉ ପବିତ୍ର ଜଳଧାରା, ସେ ଜଳଧାରାକୁ ଆମେ ଦିନକୁ ଦିନ ନଷ୍ଟ କରୁଛେ। ଓଡ଼ିଶାରେ ଆପଣମାନେ ଦେଖନ୍ତୁ, ଭୁବନେଶ୍ୱର ଠାରୁ ଆରମ୍ଭ କରି ଓଡ଼ିଶାର ଅନେକ ସ୍ଥାନରେ ବିରାଟ ବିରାଟ ଦ୍ରୁମ ସବୁ ଥିଲେ, ସେ ଆମ୍ବ ହୁଅନ୍ତୁ, ସେ ବର ହୁଅନ୍ତୁ, ସେ ଅଶ୍ୱସ୍ଥ ହୁଅନ୍ତୁ, ଅନେକ ଦ୍ରୁମ ଥିଲେ। ଏବଂ ଓଡ଼ିଶାରେ ଆମେମାନେ ମଧ୍ୟ ଦେଖିଛେ ବାଘ, ଭାଲୁ, ଭୟଙ୍କର ଜୀବଜନ୍ତୁ ମାନେ ଆମମାନଙ୍କ ସମ୍ମୁଖରେ ଦୃଷ୍ଟିଗୋଚର ହେଉଥିଲେ ଆମର ପିଲାବେଳେ, କିନ୍ତୁ ବର୍ତ୍ତମାନ ସେଗୁଡିକ ସ୍ୱପ୍ନ। ଗୋଟିଏ ସାମାନ୍ୟ ଜୀବଟିଏ ମଧ୍ୟ, ଗୁଣ୍ଡୁଚି ମୂଷାଟିଏ ମଧ୍ୟ ବର୍ତ୍ତମାନ ବିରଳ ହେଲାଣି, ବାଇ ଚଢ଼େଇଟିଏ ମଧ୍ୟ ବିରଳ ହେଲାଣି। ତେଣୁ ଏଭଳି ପରିସ୍ଥିତିରେ ଆମେ ବିଶ୍ୱକୁ କେମିତି ବଞ୍ଚେଇ ରଖିବା? ବିଶ୍ୱକୁ ବଞ୍ଚେଇ ରଖିବା ପାଇଁ ହେଲେ ଆମକୁ ପ୍ରକୃତିକୁ ବଞ୍ଚେଇ ରଖିବାକୁ ପଡିବ, ଏବଂ ତତ୍ ସହିତ ଜଳ, ବାୟୁ ଏବଂ ଆକାଶ, ଏ ସମସ୍ତ ପ୍ରାକୃତିକ ତତ୍ତ୍ୱକୁ ଆମେ ଯଦି ଠିକ୍ ଭାବରେ ସମ୍ମାନ ଦେବା, ତେବେ ସେମାନେ ମଧ୍ୟ ଆମକୁ ସମ୍ମାନ ଦେବେ, ଆମକୁ ସୁରକ୍ଷିତ କରି ରଖିପାରିବେ। ଯଦି ଆମେ ଏ ପ୍ରାକୃତିକ ତତ୍ତ୍ୱକୁ ସୁରକ୍ଷିତ ନ ରଖିପାରିବା, ତେବେ ସେ ପ୍ରକୃତି ମଧ୍ୟ ଦିନେ ନା ଦିନେ ଆମକୁ ବିନାଶର ମୁଖକୁ ଠେଲି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ଭଗବାନ ଜଗନ୍ନାଥ ହେଉଛନ୍ତି ଆମର ଆରାଧ୍ୟ ଦେବତା, ଉତ୍କଳର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ସେ ଆମକୁ ଗୋଟିଏ ତତ୍ତ୍ୱ ଦେଉଛନ୍ତି ଯେ ହେ ପିଲେମାନେ, ହେ ଭକ୍ତମାନେ, ମତେ ଦେଖ, ମୁଁ କୋଉଥିରେ ଗଢା? ମୁଁ ଦାରୁ ବ୍ରହ୍ମ। ଦାରୁ ଅର୍ଥାତ୍ ଭଗବାନଙ୍କର ଦାରୁ, ଭଗବାନଙ୍କର ଶରୀର ନିମ୍ବ ବୃକ୍ଷରୁ ତିଆରି ହେଇଛନ୍ତି। ତେଣୁ ଯୋଉ ଭଗବାନ ସ୍ୱୟଂ ପ୍ରକୃତିକୁ ସୁରକ୍ଷିତ ରଖିଛନ୍ତି, ଯେଉଁ ଭଗବାନ ସ୍ୱୟଂ ଦାରୁ ବ୍ରହ୍ମ ରୂପରେ, ନିମ୍ବ ବୃକ୍ଷ ହୁଅନ୍ତୁ, ଚନ୍ଦନ ବୃକ୍ଷ ହୁଅନ୍ତୁ, ଏ ସମସ୍ତ ବୃକ୍ଷକୁ ପ୍ରତିନିଧିତ୍ୱ କରୁଛନ୍ତି ଯୋଉ ଜଗନ୍ନାଥ, ସେଇ ଜଗନ୍ନାଥଙ୍କୁ ସମ୍ମାନ ଦେବାକୁ ଯାଇ ଆମେ ଯଦି ଏ ବୃକ୍ଷ ଗୁଡିକୁ ସୁରକ୍ଷା କରିବା, ଆମେ ଯଦି ଏ ଜଳକୁ ସୁରକ୍ଷା କରିବା, ଆମେ ଯଦି ନଦୀକୁ ସୁରକ୍ଷା କରିବା, ଆମେ ଯଦି ସମୁଦ୍ରକୁ ସୁରକ୍ଷା କରିବା, ଆମେ ଯଦି ଏ ସମସ୍ତ ବସ୍ତୁକୁ ସୁରକ୍ଷା କରିବା ସହିତ ଏୟାର ପଲ୍ୟୁସନ ଯୋଉ ଆମେ କରୁଛେ ସେଥିପାଇଁ ଯଦି ସଚେତନ ହେବା, ତେବେ ଆମେ ନିଶ୍ଚିତ ଭାବରେ ଏକ ସୁନ୍ଦର ପୃଥିବୀକୁ ଦର୍ଶନ କରିବା, ଏବଂ ସେହି ପୃଥିବୀ ଆମ ପାଇଁ ହେବ ଏକ ଆଶୀର୍ବାଦର ପୃଥିବୀ, ସେହି ପୃଥିବୀ ଆମମାନଙ୍କୁ ଏକ ସ୍ୱର୍ଗୀୟ ବାତାବରଣ ଦେବ, ଏବଂ ସେହି ସ୍ୱର୍ଗୀୟ ବାତାବରଣରେ ଆମେମାନେ ସେହି ମହାନ ଯୋଉ ଭଗବାନଙ୍କର ଯୋଉ ଅନୁଭୂତି, ଯୋଉ ଦିବ୍ୟ ଅନୁଭୂତି, ସେହି ପରମ ସତ୍ତାକୁ ଆମେମାନେ ନିଜ ଜୀବନରେ ଉପଲବ୍ଧି କରିବା। ତେଣୁ ହେ ଆମର ଭାଇ ଓ ଭଉଣୀମାନେ, ଆପଣମାନଙ୍କୁ ଆମର ଅନୁରୋଧ, ଆସନ୍ତୁ ସମସ୍ତେ ଏକତ୍ରିତ ହେଇ ଏ ଜଙ୍ଗଲକୁ ସୁରକ୍ଷା କରିବା, ଚାରା ରୋପଣ କରିବା, ଏବଂ ଯେଉଁ ଚାରା ଗୁଡିକ ଆମେ ରୋପଣ କରୁଛେ ତାକୁ ଯତ୍ନର ସହିତ ତାର ଅଭିବୃଦ୍ଧି କେମିତି ହେବ ସେଥିପ୍ରତି ଯତ୍ନଶୀଳ ହେବା, ଏବଂ ଏ ବିଶ୍ୱରେ ଏକ ସୁନ୍ଦର ବାତାବରଣ କରି ପୃଥିବୀକୁ ଶସ୍ୟ ଶ୍ୟାମଳା ଏବଂ ପ୍ରାକୃତିକ ବୈଭବରେ ପରିପୂର୍ଣ୍ଣ କରିବାର ସଂକଳ୍ପ ନେବା, ଏତିକି ଆପଣମାନଙ୍କ ଠାରେ ନିବେଦନ। ଏ ଯୋଉ ଅକ୍ସିଜେନ, ଯେଉଁ ପ୍ରାଣବାୟୁକୁ ଆମେ ମାନେ ଧାରଣ କରୁଛେ, ସେ ଅକ୍ସିଜେନକୁ ସୃଷ୍ଟି କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ଏକ ସ୍ୱରରେ ସମ୍ମିଳିତ ହେବା, ଜଳ ସୁରକ୍ଷା କରିବା। ଜଳ ହିଁ ଜୀବନ ଏବଂ ବାୟୁ ହିଁ ଜୀବନ, ଏହି ତତ୍ତ୍ୱକୁ ଧାରଣ କରି ଆମର ହାତ ଏକ ସୁନ୍ଦର ବିଶ୍ୱ ତିଆରି କରିବାରେ ରହୁ, ଏହି ସଂକଳ୍ପ ନେବା।

ଶେଷ ହେଲା କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଉପସ୍ଥାପନାରେ ଥିଲେ ବାଉରୀପନ୍ତ ସ୍ୱାଇଁ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।

0: ବା ମହାବାତ୍ୟା ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
2: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
4: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
3: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
4: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
3: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
4: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳମ୍ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀରେ ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକକୁ ଉଦ୍ଘାଟନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ଏବଂ ଆନ୍ତଃରାଜ୍ୟସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ବିପର୍ଯ୍ୟୟ ପ୍ରତିରୋଧ, ଜଳବାୟୁ ଅନୁକୂଳ ଏବଂ ସ୍ଥାୟୀ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୀବନ ଜୀବିକା ଏବଂ ଆଗାମୀ ପିଢ଼ିକୁ ସୁରକ୍ଷିତ ରଖିବା ପାଇଁ ଏ କ୍ଷେତ୍ରରେ ଅନ୍ତର୍ଜାତୀୟ ସମୁଦାୟ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ। ବର୍ତ୍ତମାନ ସମୟରେ ବିପର୍ଯ୍ୟୟ ଆଶଙ୍କା କେବଳ ଏକ ସ୍ୱତନ୍ତ୍ର ସୀମାବଦ୍ଧ ବିଷୟ ହୋଇ ରହିନାହିଁ, ଏହା ସ୍ଥାୟୀ ବିକାଶ, ଅର୍ଥନୈତିକ ସ୍ଥିରତା ଏବଂ ସୁରକ୍ଷାର ମୂଳଦୁଆ ପାଲଟିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ ନେଇ ଆଲୋଚନା କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ପୂର୍ବ ପ୍ରସ୍ତୁତି, ସଂସ୍ଥାଗତ ଦୃଢ଼ତା ଏବଂ ଗୋଷ୍ଠୀ ସହଭାଗିତା ଜରିଆରେ ବିପର୍ଯ୍ୟୟର ପ୍ରଭାବକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ଆଗାମୀ ଦିନର ଆହ୍ୱାନଗୁଡ଼ିକ ପାଇଁ ଅଧିକ ପ୍ରୟାସ, ସୁଦୃଢ଼ ସହଭାଗିତା ଏବଂ ଉନ୍ନତ ବୈଷୟିକ କ୍ଷମତାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି, ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ବିଶେଷ କରିକି ଆଗୁଆ ସତର୍କତାମୂଳକ ସୂଚନା ପ୍ରଦାନ କରିବା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ସମ୍ପର୍କରେ ଜ୍ଞାନ ଆହରଣ କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା କରି ଭିତ୍ତିଭୂମି ବିକାଶମୂଳକ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଏହା ନିଶ୍ଚିତ ଭାବରେ ଆଗାମୀ ଦିନରେ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
0: ସୂଚନା ଅନୁଯାୟୀ ଆସନ୍ତାକାଲି ବ୍ରିକ୍ସ ବୈଠକ ଉଦ୍ଯାପିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ତାଳବଣିଆର ଏକ ଅତ୍ୟାଧୁନିକ ନୂତନ ଥାନାଗୃହ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନବନିର୍ମିତ ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା, ସୁରକ୍ଷା ଏବଂ ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବାକୁ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି। କୌଣସି ପ୍ରଗତିଶୀଳ ଏବଂ ସମୃଦ୍ଧ ସମାଜର ମୂଳଦୁଆ ହେଉଛି ଏକ ସୁଦୃଢ଼ ଆଇନ ଶୃଙ୍ଖଳା, ଭୟମୁକ୍ତ ପରିବେଶ। ଓଡ଼ିଶାକୁ ଦେଶରେ ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ପୁଲିସ୍ ବାହିନୀର ସଶକ୍ତିକରଣ, ଆଧୁନିକୀକରଣ ଏବଂ ଉପଯୁକ୍ତ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ସରକାର ପୁଲିସ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ସହ ଆଇନର ଶାସନ ପ୍ରତିଷ୍ଠା ପାଇଁ ତତ୍ପରତା ସହ କାର୍ଯ୍ୟ କରୁଛନ୍ତି। ନୂତନ ଭାରତୀୟ ନ୍ୟାୟ ସଂହିତା କାର୍ଯ୍ୟକାରୀ ହେବା ପରଠାରୁ ଗତବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର 87.6% ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀ ପୁଲିସ୍ ବାହିନୀକୁ ଆହୁରି ସତର୍କ ଓ ସମ୍ବେଦନଶୀଳ ହେବାକୁ ପରାମର୍ଶ ଦେବା ସହ ସେମାନଙ୍କ ଉପଯୁକ୍ତ ତାଲିମ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ 195 କୋଟି ଟଙ୍କାର ପୁଲିସ୍ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନର ଅପଭ୍ରଂଶ ନାମ ଓ ଇଂରାଜୀ ବନାନ ବଦଳିବା ନେଇ ରାଜସ୍ୱ ବିଭାଗ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ପଦ୍ମଭୂଷଣ ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଚାର ଆଲୋଚନା ପରେ ଗବେଷଣାତ୍ମକ ବ୍ୟାଖ୍ୟା ପୂର୍ବରୁ ସଠିକ୍ ଇଂରାଜୀ ବନାନ ଉପରେ ଯୁକ୍ତିଯୁକ୍ତ ପ୍ରସ୍ତାବନା ସହିତ ସର୍ବସମ୍ମତିକ୍ରମେ ଏହା ଗୃହୀତ ହୋଇଛି। କମିଟିରେ ଗୃହୀତ ପ୍ରସ୍ତାବକୁ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଁ ପାରିତ କରାଯାଇଛି। ରାଜ୍ୟରେ ବିଜେପି ସରକାରର ଗଠନ ନିଷ୍ପଭିକୁ ଆଜି 2 ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି, 2 ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ ଜନତା ପାର୍ଟିକୁ ଏକ ଐତିହାସିକ ଓ ସ୍ୱଷ୍ଟ ଜନମତ ପ୍ରଦାନ କରି ଓଡ଼ିଶାବାସୀ ପରିବର୍ତ୍ତନର ସଂକଳ୍ପ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଦର୍ଶରେ ଅନୁପ୍ରାଣିତ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଆସନ୍ତା 20 ତାରିଖରେ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଇରଙ୍ଗପୁରଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନରେ ଅନୁଷ୍ଠିତ ହେବ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପୂର୍ବ ବୈଠକର ବିବରଣୀ ଅନୁମୋଦନ ସହ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ମଞ୍ଜୁରୀ ପ୍ରଦାନ କରାଯିବ। ବୈଠକରେ ପ୍ରକଳ୍ପ, ସାଂସ୍କୃତିକ, ବୈଷୟିକ ସବ୍କମିଟି ବୈଠକର

0: ବରଣୀ ଅନୁମୋଦନ ସହ ଶ୍ରୀମନ୍ଦିର ସୁରକ୍ଷା ସବ୍କମିଟି ବୈଠକ ବିବରଣୀ ଉପରେ ଆଲୋଚନା କରାଯିବ। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟମାନେ ଯୋଗଦେବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡ଼ିଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ଆସନ ପାଇଁ ଆସନ୍ତା 18 ତାରିଖରେ ଭୋଟ୍ ଗ୍ରହଣ ହେବ। କଟକ ସହରାଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସମୀକ୍ଷା କରିଛନ୍ତି। ସହରାଞ୍ଚଳର 5ଟି ଅଞ୍ଚଳରେ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ, ଯାଞ୍ଚ ଓ ସଂଗ୍ରହ ଆଦି କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ତ୍ରୁଟିମୁକ୍ତ କାର୍ଯ୍ୟ ସମ୍ପାଦନ ନିମନ୍ତେ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ରଙ୍କ ଅଧ୍ୟକ୍ଷତାରେ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ଶୁଣାଣି କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପଞ୍ଜିକୃତ ହୋଇଥିବା ଶିଶୁ ଅଧିକାର ସୁରକ୍ଷା, ଶିକ୍ଷା ଓ ଶିଶୁ କଲ୍ୟାଣ ସମ୍ପର୍କିତ ଅଭିଯୋଗଗୁଡ଼ିକର ଆୟୋଗ ଶୁଣାଣି କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ପକ୍ଷରୁ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷା ସିଇଇ 2026 ନିମନ୍ତେ ଆବେଦନ ସମୟସୀମା ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନ୍ସିଇଆର୍ଟିର ବିଭିନ୍ନ ରାଜ୍ୟରେ ଥିବା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆବେଦନକାରୀମାନେ ଆସନ୍ତା 8 ତାରିଖ ସୁଦ୍ଧା ସଂଶୋଧନ କରିବା ଲାଗି ସୁଯୋଗ ପାଇବେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଓ ରାଷ୍ଟ୍ର ପ୍ରଥମ ଚିନ୍ତାଧାରା ଜନକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ବୋଲି ଅତିଥିମାନେ କହିଛନ୍ତି। ନୟାଗଡ଼ ଜିଲ୍ଲା ସିଧାମୂଳ ପ୍ରାକୃତିକ ଶିବିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କର୍ମଶାଳାକୁ ଉଦ୍ଘାଟନ କରି ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ସାଂଗଠନିକ ସୁଦୃଢ଼ୀକରଣ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ବିଚାରଧାରା ଭିତ୍ତିକ ରାଜନୈତିକ କାର୍ଯ୍ୟଧାରା ଉପରେ ଗୁରୁତ୍ୱ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ସମବାୟ ସମିତି ପରିଚାଳନା ନେଇ 8ଟି ଜିଲ୍ଲାର ପ୍ରତିନିଧି ଦଳ ଅଭିଜ୍ଞତା ହାସଲ କରିଛନ୍ତି। ପ୍ରତିନିଧି ଦଳର ସଦସ୍ୟମାନେ ସମବାୟ ସମିତିର କାର୍ଯ୍ୟଧାରା ଏବଂ ସରକାରଙ୍କ କୃଷି କଲ୍ୟାଣ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସହ ପ୍ରତିନିଧି ଦଳର ସଦସ୍ୟମାନେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ପ୍ୟାକ୍ସଗୁଡ଼ିକୁ କେବଳ ପାରମ୍ପରିକ କାର୍ଯ୍ୟରେ ସୀମିତ ନ ରହି ଋଣ ବଣ୍ଟନ ଏବଂ ଶସ୍ୟ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହେବାକୁ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲାରେ ଆଶୀର୍ବାଦ ଏବଂ ଯଶୋଦା ଭଳି ଶିଶୁ ଯତ୍ନ କେନ୍ଦ୍ରରେ ରହି ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କ ଲାଗି କ୍ୟାରିୟର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ କର୍ମଶାଳାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଷୟ ବିଶେଷଜ୍ଞମାନେ ଜୀବନର ଲକ୍ଷ୍ୟ ସ୍ଥିର କରି କିଭଳି ସଫଳତା ହାସଲ କରିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲାରେ ରବି ଧାନ ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ 22ଟି ଧାନ ସଂଗ୍ରହ କେନ୍ଦ୍ରରେ 238 ଜଣ ଚାଷୀଙ୍କଠାରୁ 12,398 କ୍ୱିଣ୍ଟାଲରୁ ଅଧିକ ଧାନ କ୍ରୟ କରାଯାଇଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ପର୍ଶ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଖୁବ୍ ଶୀଘ୍ର ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ସହ ପାଗରେ ପରିବର୍ତ୍ତନ ହେବ। ଆଗାମୀ 7 ଦିନ ପର୍ଯ୍ୟନ୍ତ ରାଜ୍ୟର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳୁଗୁଳି ନେଇ 19ଟି ଜିଲ୍ଲା ଏବଂ କାଳବୈଶାଖିକ ଝଡ଼ବର୍ଷା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,
1: ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଏହା ସହିତ ଦକ୍ଷିଣ ତାମିଲନାଡୁର ମଧ୍ୟ ମୌସୁମୀ ବାୟୁ ଆସିଯାଇଛି। ମୌସୁମୀ ବାୟୁ ବର୍ତ୍ତମାନ ସକ୍ରିୟ ରହିଛି ଦକ୍ଷିଣ ଆରବ ସାଗରରେ ଏବଂ ନିକଟସ୍ଥ ଦକ୍ଷିଣ ବଙ୍ଗୋପସାଗରରେ। ଓଡ଼ିଶା ପାଇଁ ଆଜି କୌଣସି ପୂର୍ବାଚାର କରାଯାଇ ନାହିଁ ଯେ କେବେ ମୌସୁମୀ ବାୟୁ ଓଡ଼ିଶାରେ ଆସିବ। ଏହି 2-3 ଦିନ ପରେ ଯେତେବେଳେ ପୁଣି ମୌସୁମୀ ବାୟୁ ଅଗ୍ରସର ହେବ ସେତେବେଳେ ପୁଣି ଓଡ଼ିଶା ପାଇଁ ପୂର୍ବାନୁମାନ କରାଯିବ।
0: ମୁଖ୍ୟ ସମ୍ବାଦ ପୁଣିଥରେ। ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଧିକ ବିଶ୍ୱସ୍ତରୀୟ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ। ପୁରୀ ତାଳବଣିଆଠାରେ 195 କୋଟି ଟଙ୍କା ମୂଲ୍ୟର ପୁଲିସ୍ ଭିତ୍ତିଭୂମିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ପୁଲିସ୍ ବାହିନୀକୁ ଅଧିକ ସତର୍କ ଓ ସମ୍ବେଦନଶୀଳ ହେବାକୁ ଦେଲେ ପରାମର୍ଶ। ବିଜେପି ପକ୍ଷରୁ ଦେବାଶିଷ ସାମନ୍ତରାୟ ହେଲେ ରାଜ୍ୟସଭା ପ୍ରାର୍ଥୀ ଏବଂ କେରଳ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଖୁବ୍ ଶୀଘ୍ର ମୌସୁମୀ ଓଡ଼ିଶା ସ୍ପର୍ଶ

0: ପରିବା ନେଇ ପାଣିପାଗ ବିଭାଗର ଆକଳନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆକାଶବାଣୀ କଟକ ଆଜିର ପ୍ରସଙ୍ଗ। ଆଜି ଏଥିରେ ବିଷୟ ରହିଛି ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର ବାର ବର୍ଷ। ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
1: ଆଜିର ପ୍ରସଙ୍ଗ ଦେଶର ସବୁଜ ପରିବର୍ତ୍ତନ, ବିଶ୍ୱାସ ନିର୍ମାଣ ଓ ଜନକଲ୍ୟାଣର ବାର ବର୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ସୁଚିନ୍ତିତ ନୀତିଗତ କାର୍ଯ୍ୟକଳାପ ଏବଂ ନିରନ୍ତର କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦେଶରେ ପରିବେଶଗତ ପରିବର୍ତ୍ତନ ସମ୍ଭବ ହୋଇପାରିଛି। ଗତ ବାର ବର୍ଷ ଧରି ନମାମି ଗଙ୍ଗେ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଚାରା ରୋପଣ ଏବଂ ଜଙ୍ଗଲ ସୃଷ୍ଟି ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆର୍ଦ୍ରଭୂମି, ଲୁଣା ଜଙ୍ଗଲ ଏବଂ ଉପକୂଳୀୟ ପରିସଂସ୍ଥାନକୁ ପୁନରୁଦ୍ଧାର କରାଯିବା ସହିତ କେତେକ ସ୍ଥାନରେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରିତ କରାଯାଇପାରିଛି। ଦେଶରେ ବାଘ, ସିଂହ, ହାତୀ, ଗଣ୍ଡା ଏବଂ ଅନ୍ୟାନ୍ୟ ପ୍ରଜାତିର ବନ୍ୟପ୍ରାଣୀ ସଂଖ୍ୟା ବୃଦ୍ଧି ପାଇଛି। କଠିନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ହାର ବୃଦ୍ଧି ମାଧ୍ୟମରେ ଅର୍ଥନୈତିକ ପଦକ୍ଷେପ ଅଧିକ ଗତିଶୀଳ ହୋଇଛି। ଦେଶର ସବୁଜ ପରିବର୍ତ୍ତନ ମୁଖ୍ୟତଃ ତିନୋଟି ସ୍ତମ୍ଭ ଉପରେ କାର୍ଯ୍ୟକାରୀ ହୋଇଛି। ସେଗୁଡ଼ିକ ହେଲା ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି। ବ୍ୟାପକ ପରିବେଶଗତ ପରିବର୍ତ୍ତନ ଏହାଦ୍ୱାରା ସମ୍ଭବ ହୋଇପାରିଛି। ପାରିପାର୍ଶ୍ୱିକ ସୁରକ୍ଷା, ଅର୍ଥନୈତିକ ଅଭିବୃଦ୍ଧି, ଜନକଲ୍ୟାଣ ଏବଂ ଦୀର୍ଘକାଳୀନ ଜାତୀୟ ନିରନ୍ତରତା ପାଇଁ ଏହି ତିନୋଟି ସ୍ତମ୍ଭ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସରକାର ଗ୍ରହଣ କରିଛନ୍ତି। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନ, ସମ୍ବଳ ଅଭାବ ଏବଂ ପରିବେଶଗତ ଅବନତି ଅଧିକ ହେଉଥିବା ବେଳେ ଭାରତ ଏକ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିଛି। ସଂରକ୍ଷଣ, ସ୍ଥାୟିତ୍ୱ ଏବଂ ବିକାଶକୁ ସମନ୍ୱୟ ମାଧ୍ୟମରେ ଏହା କାର୍ଯ୍ୟକାରୀ ହେଉଛି। ନିରନ୍ତର ନୀତିଗତ କାର୍ଯ୍ୟ ଏବଂ ସଂସ୍ଥାଗତ ସଂସ୍କାର ମାଧ୍ୟମରେ ପରିବେଶଗତ ଶାସନକୁ ଯଥେଷ୍ଟ ସୁଦୃଢ଼ କରାଯାଇପାରିଛି। ସବୁଜ କୌଶଳ ଏବଂ ପରିବେଶଗତ ସଚେତନତାକୁ ପ୍ରୋତ୍ସାହନ ପ୍ରଦାନ କରାଯିବା ସହିତ ଏଥିରେ ଜନସାଧାରଣଙ୍କ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରାଯାଉଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ବ୍ୟବସ୍ଥା ଏବଂ ବିଜ୍ଞାନ ଉପଯୋଗ ମାଧ୍ୟମରେ ସ୍ୱଚ୍ଛତା, ତଦାରଖ ଏବଂ କାର୍ଯ୍ୟାନ୍ୱୟନ ଏ କ୍ଷେତ୍ରକୁ ଅଧିକ ସଶକ୍ତ କରିପାରିଛି। ସାମୟିକ ଭାବେ କହିବାକୁ ହେଲେ ଏଭଳି ପ୍ରୟାସ ଭାରତର ପରିବେଶଗତ ଦକ୍ଷତାକୁ ଅଧିକ ସୁଦୃଢ଼ କରିପାରିଛି। ବିଶ୍ୱସ୍ତରରେ ଭାରତର ଏହି ପଦକ୍ଷେପ ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ବିଶ୍ୱାସ ନିର୍ମାଣ ଏବଂ ଜନକଲ୍ୟାଣ ନୀତି ଦେଶରେ ସ୍ଥିର ଇକୋସିଷ୍ଟମ କ୍ଷେତ୍ର ପାଇଁ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁଛି। ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଏବଂ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା କ୍ଷେତ୍ରରେ ପରିବେଶ ଆଧାରିତ ଦକ୍ଷତା ବୃଦ୍ଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ, ନଦୀ, ଆର୍ଦ୍ରଭୂମି, ଉପକୂଳ ଅଞ୍ଚଳ ଏବଂ ବନ୍ୟପ୍ରାଣୀଙ୍କ ସହବାସ୍ଥାନ ନିରନ୍ତର ଜୀବିକାକୁ ସମର୍ଥନ ପ୍ରଦାନ କରିବା ସହିତ ପ୍ରାକୃତିକ ସମ୍ପଦକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶଗତ ଆହ୍ୱାନକୁ ପ୍ରତିହତ କରିବାରେ ଗ୍ରହଣ କରାଯାଉଥିବା ଏହି ପଦକ୍ଷେପଗୁଡ଼ିକ ଅଧିକ ସଶକ୍ତ କରିଥାଏ। ଗତ ବାର ବର୍ଷ ମଧ୍ୟରେ ଦେଶରେ ବାସସ୍ଥାନ ପୁନରୁଦ୍ଧାର, ଭିନ୍ନ ଭିନ୍ନ ପ୍ରଜାତିଙ୍କ ସୁରକ୍ଷା ଏବଂ ଭୌଗୋଳିକ ଅଞ୍ଚଳ ସଂରକ୍ଷଣ ମାଧ୍ୟମରେ ପରିବେଶଗତ ଦକ୍ଷତାକୁ ଅଧିକ ବ୍ୟାପକ କରାଯାଇପାରିଛି। ଜଙ୍ଗଲ ଅଞ୍ଚଳ ଭାରତର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ମଧ୍ୟରୁ ଅନ୍ୟତମ। ଜୈବ ବିବିଧତାକୁ ଏହା ସମର୍ଥନ ପ୍ରଦାନ କରିବା ସହିତ ଜଳଚକ୍ର ନିୟନ୍ତ୍ରଣ, କାର୍ବନ ସଂରକ୍ଷଣ ଏବଂ ଜୀବିକା ସୁନିଶ୍ଚିତ ଦିଗରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧୀନରେ ସବୁଜ ଭାରତ ମିଶନ ଜଙ୍ଗଲ ଏବଂ ପରିବେଶଗତ ଇକୋସିଷ୍ଟମକୁ ପୁନରୁଦ୍ଧାର କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। 2015-16 ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିବା ଏହି ମିଶନର ଲକ୍ଷ୍ୟ ହେଉଛି ପରିବେଶଗତ ସ୍ଥିରତା ଏବଂ ଜଳବାୟୁ ଆଧାରିତ କାର୍ଯ୍ୟକୁ ଅଧିକ ସଶକ୍ତ କରିବା। ଜଙ୍ଗଲ ଗୁଣବତ୍ତାକୁ ବିକଶିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଏହି ମିଶନର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। 2023 ଏକ ରିପୋର୍ଟ ଅନୁଯାୟୀ ଭାରତ ଜଙ୍ଗଲ ଏବଂ ବୃକ୍ଷ ଆବରଣ କ୍ଷେତ୍ର 8,27,000 ବର୍ଗ କିଲୋମିଟର ରହିଥିଲା, ଯାହାକି ଦେଶର ଭୌଗୋଳିକ କ୍ଷେତ୍ରର 27.17%। ଜଙ୍ଗଲ ପୁନରୁଦ୍ଧାର ଏବଂ ପରିବେଶଗତ ସଂରକ୍ଷଣକୁ ସୁଦୃଢ଼ କରିବା ପାଇଁ ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା ପ୍ରାଧିକରଣ କାମ୍ପା ପ୍ରଚଳନ କରିଛନ୍ତି। କ୍ଷତିପୂରଣ ବନୀକରଣ ପାଣ୍ଠି ଆଇନ 2016 ଅଧୀନରେ ଏହାକୁ ପ୍ରତିଷ୍ଠା କରାଯାଇଥିଲା। ଗତ 2020-21 ଏବଂ 2024-25 ଆର୍ଥିକ ଆର୍ଥିକ ବର୍ଷରେ କାମ୍ପା ପାଣ୍ଠି ଅଧୀନରେ ଦେଶବ୍ୟାପୀ 3,20,000 ହେକ୍ଟରରୁ ଅଧିକ ବନୀକରଣ କରାଯାଇଥିଲା। 2020 ମସିହାରୁ କାର୍ଯ୍ୟକାରୀ ହୋଇଥିବା ଜାତୀୟ ବନୀକରଣ ଏବଂ ପରିବେଶ ବିକାଶ ବୋର୍ଡ ଦେଶରେ ନଗର ବନ ଯୋଜନାକୁ କାର୍ଯ୍ୟକାରୀ କରୁଛି। ଏହା ମାଧ୍ୟମରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ 1,000 ନଗର ବନ ବା ବାଟିକା ବିକଶିତ କରିବାର ଲକ୍ଷ୍ୟ ରହିଛି। ଗତ ମାର୍ଚ୍ଚ 31 ତାରିଖ ସୁଦ୍ଧା ଏହି କ୍ଷେତ୍ର ପାଇଁ 500

0: 57,62,00,000 ଟଙ୍କା ପ୍ରଦାନ କରାଯାଇଛି। ବ୍ୟାପକ ସଂରକ୍ଷଣ, ଦୃଢ଼ ପ୍ରତିଷ୍ଠାନଗତ ଢାଞ୍ଚା, ପ୍ରଯୁକ୍ତି ବିଦ୍ୟା, ନବସୃଜନ ଏବଂ ବିଶ୍ୱ ନେତୃତ୍ୱ ମାଧ୍ୟମରେ ଭାରତ ଦୀର୍ଘକାଳୀନ ପରିବେଶଗତ ସୁରକ୍ଷା ଓ ନିରନ୍ତର ଅଭିବୃଦ୍ଧି ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି। ସନ୍ଧ୍ୟା 7:00 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ମେଘରାଏ ହାଁସଦା ଏବଂ ତାଙ୍କର ସାଥୀ କଳାକାରମାନେ।

ମେଘରାୟ ହାଁସଦା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ କ୍ଷେତ୍ରମୋହନ ଟୁଡ଼ୁ, ସୂର୍ଯ୍ୟାନନ୍ଦ ହେମ୍ବ୍ରମ, ଅର୍ଶୁ ଟୁଡ଼ୁ, ବଲ୍ହି ଟୁଡ଼ୁ, ସୋମବାରୀ ହାଁସଦା, ମେଘରାୟ ହାଁସଦା, ମଦନ ମୁର୍ମୁ, ଯାଦବାନନ୍ଦ ବାସ୍କେ ଏବଂ ଜାଗେନ ମୁର୍ମୁ।

ଶୁଣିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଆଜିର ପ୍ରସଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: କରି ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା, ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରରେ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ, ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 9 ତାରିଖ ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସୁସ୍ଥ ଏବଂ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏବେ ଯୋଗକୁ ଆପଣାଇବା ସହ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ ଭାବେ ଗ୍ରହଣ କରୁଛନ୍ତି। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହରେ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି।
1: 21 ଜୁନକୁ ୱାର୍ଲ୍ଡ ୟୋଗା ଡେ ବି ମନାୟା ଯାଏଗା। उस दिन दुनिया के अलग अलग देशों योग से जुड़े आयोजन होंगे और इसका प्रमुख कार्यक्रम भारत के एक और ऐतिहासिक शहर कोलकाता में होगा। वर्ल्ड योगा डे से पहले वर्ल्ड योगासना चैंपियनशिप अपने आप में हेल्थ और वेलनेस की डबल डोज लेकर आ गई है।
0: ଗୁଜରାଟ ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆଠାରେ ଆଜିଠାରୁ ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଛନ୍ତି। ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଯୋଗାସନ ସହ ସଂଶ୍ଲିଷ୍ଟ କ୍ରୀଡ଼ାବିତ୍ ଏଥିରେ ଅଂଶଗ୍ରହଣ କରୁଛନ୍ତି। 5 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଆମେରିକା ସମେତ 60ଟି ଦେଶର 400ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ବିଶ୍ୱସ୍ତରରେ ଯୋଗ ଏବଂ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ବୃଦ୍ଧି କରିବା, ଯୋଗାସନର କଳାତ୍ମକ ଏବଂ ଲୟଯୁକ୍ତ ଆଦି 7ଟି ବର୍ଗରେ ପ୍ରତିଯୋଗିତାମାନ ଏଥିରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀଠାରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗୁଏଜ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଶକ୍ତି, ବାଣିଜ୍ୟ, ନିବେଶ, ସ୍ୱାସ୍ଥ୍ୟସେବା ଏବଂ ଅଟୋମୋବାଇଲ୍ ସମେତ ବିଭିନ୍ନ କ୍ଷେତ୍ରରେ ସହଯୋଗିତାକୁ ଅଧିକ ସଶକ୍ତ କରିବା ନେଇ ମତ ବିନିମୟ ହୋଇଛି। ଶକ୍ତି, ବିରଳ ଖଣିଜ ପଦାର୍ଥ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଓ ଜନସମ୍ପର୍କ କ୍ଷେତ୍ରରେ ସହଯୋଗକୁ ବ୍ୟାପକ କରିବା ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ପୂର୍ବ ଭାଗ ସଚିବ ରୁଦ୍ରେନ୍ଦ୍ର ଟଣ୍ଡନ କହିଛନ୍ତି ଭେନେଜୁଏଲାରେ ବିଶ୍ୱର ସର୍ବବୃହତ୍ ତୈଳ କ୍ଷେତ୍ର ରହିଛି। ଆଜିର ଆଲୋଚନାରେ ଉଭୟ ପକ୍ଷ ଶକ୍ତି ସହଭାଗିତା ଉପରେ ପ୍ରାଥମିକତା ପ୍ରଦାନ କରିଛନ୍ତି। ଭେନେଜୁଏଲା ଭାରତକୁ ଭବିଷ୍ୟତର ଏକ ନିରନ୍ତର ଚାହିଦା ସମ୍ପନ୍ନ ରାଷ୍ଟ୍ର ଭାବେ ବିବେଚନା କରୁଛି ବୋଲି ଶ୍ରୀ ଟଣ୍ଡନ କହିଛନ୍ତି। ସେ କହିଛନ୍ତି ଆଲୋଚନା କାଳରେ ଉଭୟ ନେତା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ଦକ୍ଷିଣ ବିଶ୍ୱର ସ୍ୱାର୍ଥକୁ ସହଯୋଗ ପ୍ରଦାନ କରିବା ପାଇଁ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ଟଣ୍ଡନ କହିଛନ୍ତି। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ 2026 ପୁରସ୍କାର ଆଜି ଘୋଷଣା କରାଯାଇଛି। କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍ସନ୍ ମନ୍ତ୍ରଣାଳୟ କହିଛି 7ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯିବ। ଇ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷ ତଥା ପ୍ରତିଷ୍ଠାନଗୁଡ଼ିକୁ 17ଟି ପୁରସ୍କାର ପ୍ରଦାନ କରାଯିବ। ସେଥିମଧ୍ୟରେ 10ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ ଗୋଟିଏ ଜୁରି ପୁରସ୍କାର ଅନ୍ତର୍ଭୁକ୍ତ। ଦେଶବ୍ୟାପୀ ଇ ପ୍ରଶାସନ ପଦକ୍ଷେପର ସଫଳ କାର୍ଯ୍ୟାନ୍ୱୟନରେ ସ୍ୱୀକୃତି ଏବଂ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ରାଜସ୍ଥାନର ଜୟପୁରଠାରେ ଆୟୋଜିତ ହେବାକୁ ଥିବା ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ଏଆଇର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଚିଠା ନିୟମାବଳୀ ପ୍ରକାଶ କରିଛନ୍ତି। କୌଣସି ନ୍ୟାୟିକ ଫଳାଫଳ କେବଳ ଏଆଇ ଦ୍ୱାରା ବିଶ୍ଳେଷିତ ନିଷ୍ପତ୍ତି ଉପରେ ଆଧାରିତ ହୋଇପାରିବ ନାହିଁ ବୋଲି ଏଥିରେ କୁହାଯାଇଛି। ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଜନସାଧାରଣ ଏ ସମ୍ପର୍କରେ ନିଜର ମତାମତ ପ୍ରଦାନ କରିପାରିବେ। ପ୍ରସ୍ତାବିତ ଚିଠା ନିୟମାବଳୀରେ କୃତ୍ରିମ ବୁଦ୍ଧିମତାକୁ ରାୟ ପ୍ରଦାନ କରିବା, ସାକ୍ଷୀଙ୍କ ବିଶ୍ୱସନୀୟତା ମୂଲ୍ୟାଙ୍କନ କରିବା କିମ୍ବା ଆଇନଗତ ଫଳାଫଳ ନିର୍ଣ୍ଣୟ କରିବାକୁ ବାରଣ କରାଯାଇଥିବା ବେଳେ ଶୁଣାଣି ସମୟସୂଚୀ, ଆଇନଗତ ଗବେଷଣା, ଡକ୍ୟୁମେଣ୍ଟ ସାରାଂଶ ଏବଂ ଅନୁବାଦକୁ ଏଥିରେ ଅନୁମତି ପ୍ରଦାନ

0: କରାଯାଇଛି। ଏଥିରେ ଡାଟା ସୁରକ୍ଷା ଆଇନର ଅନୁପାଳନ ଏବଂ ବ୍ୟକ୍ତିଗତ ତଥ୍ୟର ବ୍ୟବହାରକୁ ନିଷିଦ୍ଧ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଗ୍ରହଣୀୟତାକୁ ତଦାରଖ କରିବା ଲକ୍ଷ୍ୟ ନେଇ ଏକ ତ୍ରିସ୍ତରୀୟ ନିୟାମକ ବ୍ୟବସ୍ଥା ପ୍ରବର୍ତ୍ତନ ଉପରେ ଚିଠା ନିୟମାବଳୀରେ ପ୍ରସ୍ତାବ ଦିଆଯାଇଛି। ଏଥିସହ କୃତ୍ରିମ ବୁଦ୍ଧିମତା ବ୍ୟବସ୍ଥାଗୁଡ଼ିକର ବାର୍ଷିକ ଅଡିଟ୍କୁ ମଧ୍ୟ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ପ୍ରସ୍ତାବ ଚିଠା ନିୟମାବଳୀରେ ରହିଛି। ନୂଆଦିଲ୍ଲୀରେ ମାରୁତି ସୁଜୁକି ଉଦ୍ୟୋଗ ଦ୍ୱାରା ନିର୍ମିତ ଭାରତର ପ୍ରଥମ ଫ୍ଲେକ୍ସ ଇନ୍ଧନଯୁକ୍ତ ଯାତ୍ରୀବାହୀ ଯାନର ଆଜି ଶୁଭାରମ୍ଭ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହାର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଦେଶର ଶକ୍ତି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ଉତ୍ପାଦ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଛି। ଫ୍ଲେକ୍ସ ଇନ୍ଧନର ଅଧିକ ପରିମାଣରେ ବ୍ୟବହାର ଇଥାନଲ ଆଧାରିତ ଯାନବାହନର ଗ୍ରହଣୀୟତାକୁ ଅଧିକ ବ୍ୟାପକ କରିପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ଭାରତର ଇଥାନଲ ମିଶ୍ରଣ ପଦକ୍ଷେପ ବିଶ୍ୱର ସବୁଠାରୁ ସଫଳ ଶକ୍ତି ପରିବର୍ତ୍ତନ କ୍ଷେତ୍ର ମଧ୍ୟରେ ଅନ୍ୟତମ ଭାବେ ପରିଗଣିତ ହୋଇଛି। ଏପରି ପ୍ରଯୁକ୍ତିବିଦ୍ୟା ଗ୍ରହଣ ଦ୍ୱାରା ସ୍ୱଚ୍ଛ ଗତିଶୀଳତା, ଶକ୍ତି ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ଆଧାରିତ ଏକ ବ୍ୟାପକ ଇକୋସିଷ୍ଟମ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ପୁରୀ କହିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦୃଢ଼ ଆର୍ଥିକ ପରିଚାଳନା ଭାରତକୁ ଆର୍ଥିକ ସ୍ଥିରତା ବଜାୟ ରଖିବାରେ ସହାୟକ ହୋଇପାରିଛି। କୃଷିଜୀବୀ, ଏମ୍ଏସ୍ଏମ୍ଇ, ବ୍ୟବସାୟ କ୍ଷେତ୍ର ଏବଂ ସମାଜର ଦୁର୍ବଳ ବର୍ଗଙ୍କୁ ଦେଶର ଅର୍ଥନୈତିକ ପ୍ରଗତି ସହାୟକ ହୋଇପାରୁଛି। ମୁମ୍ବାଇରେ ଅନୁଷ୍ଠିତ ସିଟି ଇଣ୍ଡିଆ ସମ୍ମିଳନୀ 2026କୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି ଉପସାଗରୀୟ କ୍ଷେତ୍ରଗୁଡ଼ିକରୁ ଶକ୍ତି ଯୋଗାଣ ପ୍ରଭାବିତ ହେଉଥିଲେ ମଧ୍ୟ ଭାରତ ଆନ୍ତର୍ଜାତିକ ଶକ୍ତି ସଙ୍କଟକୁ ସଫଳତାର ସହ ମୁକାବିଲା କରିପାରିଛି। ବିଶ୍ୱସ୍ତରରେ ଭାରତ ବର୍ତ୍ତମାନ ଏକ ବିଶ୍ୱସନୀୟ ନିବେଶ ସ୍ଥଳ ଭାବେ ପରିଗଣିତ ହୋଇପାରିଛି। ଗତ 4 ବର୍ଷ ମଧ୍ୟରେ ଭାରତ 9 ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ଏହାଦ୍ୱାରା ଆନ୍ତର୍ଜାତିକ କ୍ଷେତ୍ରରେ 38 ବିକଶିତ ଅର୍ଥନୀତି ସହ ଭାରତ ସଂଯୋଗ ସ୍ଥାପନ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବଜାର ପ୍ରବେଶ ଅଧିକ ବ୍ୟାପକ ହେବା ସହ ଏହି ଚୁକ୍ତିନାମା ଦ୍ୱାରା ବାଣିଜ୍ୟ କ୍ଷେତ୍ର ସହଜ ତଥା ଗତିଶୀଳ ହୋଇପାରିଛି। ଦେଶରେ ଦୀର୍ଘକାଳୀନ ନିବେଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବର୍ଦ୍ଧିତ ଘରୋଇ ଚାହିଦାକୁ ପୂରଣ କରିବା ସହ ଭାରତ ଏବେ 130 ଦେଶକୁ ସ୍ୱଦେଶୀ ଉତ୍ପାଦ ରପ୍ତାନୀ କରିପାରୁଛି। ଜାକର୍ତ୍ତାଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଯୋଡ଼ି ଏମ୍ଆର୍ ଅର୍ଜୁନ ଏବଂ ହରିହରନ୍ ଆମସାକୁରାନ୍ ପୁରୁଷ ମିଳିତ ବର୍ଗରେ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ତେବେ ମହିଳା ସିଙ୍ଗଲ୍ସ ବର୍ଗରେ ଭାରତୀୟ ଖେଳାଳି ପିଭି ସିନ୍ଧୁ ଏବଂ ଆୟୁଷ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ଆଘାତଜନିତ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ବିରାଟ କୋହଲି ଖେଳିବେ ନାହିଁ। ହାମଷ୍ଟ୍ରିଙ୍ଗ ଆଘାତରେ ପୀଡ଼ିତ କୋହଲି ଏହି ସିରିଜ୍ରୁ ବାଦ୍ ପଡ଼ିଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି। ଏପରିକି ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ସେ ସାମିଲ ହେବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳମ୍ରେ ପ୍ରବେଶ କରିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବା ପାଇଁ 3 ବିଳମ୍ବ ହୋଇଛି। ଏହାର ପ୍ରଭାବରେ କେରଳମ୍ ଏବଂ ମାହେ ଅଞ୍ଚଳରେ ଆସନ୍ତା 9 ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁସ୍ଥ ଓ ନିରାମୟ ଜୀବନଶୈଳୀ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ। ବିଶ୍ୱ ଯୋଗାସନ କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ସମାରୋହକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଏବଂ ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା। ନ୍ୟାୟାଳୟଗୁଡ଼ିକରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ଆଧାରିତ ଚିଠା ନିୟମାବଳୀ ପ୍ରକାଶ କଲେ ସୁପ୍ରିମକୋର୍ଟ। ଏବଂ କେରଳମ୍ ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 9 ପର୍ଯ୍ୟନ୍ତ କେରଳମ୍ ଏବଂ ମାହେରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ। ଲେଖା ଉତ୍ପଳ କୁମାର ସାହୁ, ଲେଖାଟିକୁ ପଢ଼ି ଶୁଣାଇଛନ୍ତି ସୁଚିସ୍ମିତା ସାହୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ

0: ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଆଜିର ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ କନ୍ଧମାଳ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କନ୍ଧମାଳ ସମ୍ବାଦଦାତା ଉତ୍ପଳ କୁମାର ସାହୁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବ୍ରାହ୍ମଣପାଦ ଗ୍ରାମର ଗୁରୁପ୍ରସାଦ ସାହୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ 115ତମ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବର୍ତ୍ତମାନ ସେ ଫୁଲବାଣୀ ବ୍ଲକର ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି। 2011 ଏକ ସଡ଼କ ଦୁର୍ଘଟଣାରେ ଶାରୀରିକ ଭାବେ ପ୍ରଭାବିତ ହେବା ସତ୍ତ୍ୱେ ସେ ନିଜର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ବିନା କୋଚିଂରେ ଅଧ୍ୟବସାୟ ଓ ପରିଶ୍ରମ ବଳରେ ସଫଳତା ହାସଲ କରି ସେ ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ସେ କହିଛନ୍ତି
1: ଓସିଏସ୍ ପାଇଁ ବୋଲିକି ଯେଉଁ ପରିଶ୍ରମ ପଡ଼େ, ଯେଉଁ କଷ୍ଟ କରିବାକୁ ପଡ଼େ, ଏଇଟା ସାଧାରଣତଃ ଷ୍ଟୁଡେଣ୍ଟମାନଙ୍କ ପାଇଁ ସହଜ ହୋଇଥାଏ। ଆମେ ଯେଉଁମାନେ ସବୁ ଟିଚରମାନେ ନିଜର ବୃତ୍ତିଗତ ସମୟରୁ ବାହାର କରିକି ସମୟ ଏଥିପାଇଁ ପ୍ରସ୍ତୁତ ହେବା ସହଜ ହୋଇନଥାଏ, ତ ଏଥିପାଇଁ ଆମକୁ ଅଧିକ ସମୟ ବାହାର କରିବାକୁ ପଡ଼େ। ଅନ୍ୟ ସମୟରେ ବି ଟିକେ କଷ୍ଟକର ଥାଏ, ତଥାପି ମୁଁ ମୋ ଗୁରୁଜନଙ୍କ ଆଶୀର୍ବାଦରୁ ଏବଂ ମୋର ଶୁଭେଚ୍ଛୁମାନଙ୍କର ଶୁଭକାମନାରୁ ଏଇ ପରୀକ୍ଷାରେ ସଫଳ ହୋଇଛି। ଆମର ଯେଉଁ ଆଶ୍ରମ ସ୍କୁଲ ଗୁଡ଼ାକ, ଏଠି ଆମେ 24 ଘଣ୍ଟା ପିଲାମାନଙ୍କ ପାଇଁ ଚିନ୍ତିତ ରହୁ, 24 ଘଣ୍ଟା ସେମାନଙ୍କ ଦାୟିତ୍ୱ ନେଇଥାଉ। ଏ ଭିତରେ ନିଶ୍ଚିତ ଭାବରେ ପରିଶ୍ରମ କରିକି ନିଜକୁ ପ୍ରସ୍ତୁତ କରିବା କଷ୍ଟକର ଥିଲା, ତଥାପି ପିଲାମାନଙ୍କର ସନ୍ଧ୍ୟାବେଳେ କେୟାର ନେଇସାରିଲା ପରେ ସେମାନେ ଖାଇପିଇ ଶୋଇଗଲା ପରେ 2-3 ଘଣ୍ଟା ମୋତେ ସମୟ ହାତରେ ରହୁଥିଲା। ପୁରା ସକାଳରୁ ମଧ୍ୟ ମୋତେ ଘଣ୍ଟେ 2 ଘଣ୍ଟା ମିଳିଯାଉଥିଲା। ଏହି ସମୟ ତକ ମୁଁ ମୋ ନିଜକୁ ପ୍ରିପେୟାର କରୁଥିଲି। 2011 ଗୋଟେ ରୋଡ୍ ଆକ୍ସିଡେଣ୍ଟରେ ମୋର ରାଇଟ୍ ସାଇଡ୍ ପାଦ ଆଉ ହାତ ଆଫେକ୍ଟେଡ୍ ହେଲା, ଆଉ ଏଥିରେ ମୋର କିଛି ଡିଜାବିଲିଟି ମଧ୍ୟ ହେଲା, ତେଣୁ ଏଥିପାଇଁ ବୋଲିକି ମୁଁ କିଛି ଦିନ ବେଡ୍ ରିଟର୍ନ ରହିଗଲି ଆଉ ପ୍ରସ୍ତୁତ କରିପାରିଲିନି। ଏଇଟା ମୋ ପାଇଁ ପରୋକ୍ଷରେ ବରଦାନ ବି ହେଲା, ମୋତେ କିଛି ଦିନର ଏକ୍ସଟେନ୍ସନ୍ ବି ମିଳିଲା। ପିଏସ୍ସିର ରୁଲ୍ ଅନୁସାରେ 10 ବର୍ଷର ଏକ୍ସଟେନ୍ସନ୍ ମିଳେ ଯେଉଁମାନେ ସବୁ 40% ଅଧିକ ଡିଜାବଲ୍ ଥାନ୍ତି, ତ ସେ ଅନୁସାରେ ମୋତେ କିଛି ଅଧିକ ସମୟ ବି ମିଳିଲା ଏବଂ ଏହି ସମୟଟାକୁ ମୁଁ କାମରେ ଲଗାଇଲି।
0: କନ୍ଧମାଳ ଜିଲ୍ଲାର ନୂତନ ପୁଲିସ ଅଧୀକ୍ଷକ ଭାବେ ରମେନ୍ଦ୍ର ପ୍ରସାଦ ଦାୟିତ୍ୱ ଗ୍ରହଣ କରିଛନ୍ତି। 2020 ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଶ୍ରୀ ପ୍ରସାଦ ପୂର୍ବରୁ ବାଲିଗୁଡ଼ା ଏସ୍ଡିପିଓ ଓ କନ୍ଧମାଳର ଅତିରିକ୍ତ ଏସ୍ପି ଭାବରେ କାର୍ଯ୍ୟ କରିଥିଲେ। ଜିଲ୍ଲାରେ ଗଞ୍ଜେଇ ଚାଷ ରୋକିବା, ପକ୍ସୋ ମାମଲା ସମ୍ପର୍କରେ ସଚେତନତା ବୃଦ୍ଧି ଏବଂ ଟ୍ରାଫିକ୍ ନିୟମର କଡ଼ାକଡ଼ି ପାଳନକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି।
2: ଏସ୍ପି କନ୍ଧମାଳ ଭାବରେ ଜଏନ୍ କରୁଛି, ଏଟା ମୋର ଫର୍ଷ୍ଟ ଏସ୍ପିସିପ୍ ଅଛି। ଏଟା ପୂର୍ବରୁ ମୁଁ କନ୍ଧମାଳରେ ବି ପୋଷ୍ଟେଡ୍ ଥିଲି, ମୋତେ ଗୋଟେ 1.5 ବର୍ଷ ହୋଇଯାଇଛି, ତ ମୁଁ ଟିକେ ଫ୍ୟାମିଲିଆର ବି ଅଛି କନ୍ଧମାଳର କ୍ରାଇମ୍ ପ୍ୟାଟର୍ନ କ'ଣ, ଲୋକମାନେ କେମିତି ଅଛି, ସେଟାକୁ ହିଁ ମୁଁ ଆଗକୁ ବଢ଼ାଇବି। ଟିକେ ଫୋକସ୍ କରିବି ଏନ୍ଡିପିଏସ୍ ଉପରେ, ଟିକେ ଆମର ଏଲୋପମେଣ୍ଟ କେସେସ୍ ବେଶି ହେଉଛି, ପକ୍ସୋ ସେଟା ଉପରେ ଆୱେର୍ନେସ୍ କରିବା, ସାଇବର ଟିକେ ଆୱେର୍ନେସ୍ କରିବା, ଆଉ ଏବେ ମୁଁ ପବ୍ଲିକ୍ ସାଙ୍ଗରେ ଟିକେ ଆଲୋଚନା ବି କରୁଛି କ'ଣ ତାଙ୍କର ପ୍ରୋବ୍ଲେମ୍ସ ଅଛି, କେମିତି ଆମେ ଆଉ ବେଟର ପୁଲିସିଂ କରିପାରିବା, କମ୍ୟୁନିଟି ପୁଲିସିଂ କେମିତି ବେଟର କରିବା, ସେଟା ମୋର ଆକ୍ସନ୍ ପଏଣ୍ଟ ରହିବ।
0: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ଚଳିତ ବର୍ଷ 27ତମ ଠାକୁରାଣୀ ଯାତ୍ରା ଧୁମ୍ଧାମ୍ରେ ପାଳିତ ହୋଇଛି। ପ୍ରତି 2 ବର୍ଷରେ ଥରେ ଆୟୋଜିତ ହେଉଥିବା ଏହି ଯାତ୍ରାରେ ମା ବ୍ରାହ୍ମଣ ଦେବୀ, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ୍ୟ ଦେବୀ ଓ ଦକ୍ଷିଣକାଳୀଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଆସନ୍ତା 9 ତାରିଖଠାରୁ ସାଧାରଣ ରୋଗୀଙ୍କ ପାଇଁ ଅଲ୍ଟ୍ରାସାଉଣ୍ଡ ସେବା ଆରମ୍ଭ ହେବ। ପ୍ରତି ସପ୍ତାହର ମଙ୍ଗଳବାର, ବୁଧବାର ଓ ଗୁରୁବାର ଏହି ସେବା ଉପଲବ୍ଧ ରହିବ। ପୂର୍ବରୁ କେବଳ ପ୍ରସୂତି ବିଭାଗରେ ଏହି ସୁବିଧା ଥିବାବେଳେ ସାଧାରଣ ରୋଗୀମାନେ ବ୍ରହ୍ମପୁର, ଭୁବନେଶ୍ୱର କିମ୍ବା ସମ୍ବଲପୁର ଯାଇ ପରୀକ୍ଷା କରାଉଥିଲେ। ପୂର୍ବତନ ସିଡିଏମ୍ଓ ତଥା ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କ ଉଦ୍ୟମରେ ଏହି ସୁବିଧା ଆରମ୍ଭ ହେବାକୁ ଯାଉଛି। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଶାର କାଶ୍ମୀର ଭାବରେ ପରିଚିତ ଦାରିଙ୍ଗବାଡ଼ି ପାଇଁ ଏକ ଆଧିକାରିକ ପର୍ଯ୍ୟଟନ ୱେବ୍ସାଇଟ୍ explorewebsite.com ଆରମ୍ଭ କରାଯାଇଛି। ଏହି ୱେବ୍ସାଇଟ୍ରେ ଦାରିଙ୍ଗବାଡ଼ିର ପାଇନ୍ ଜଙ୍ଗଲ, ଜଳପ୍ରପାତ, କଫି ବଗିଚା, ଭ୍ୟୁ ପଏଣ୍ଟ ସମେତ ବିଭିନ୍ନ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ବିସ୍ତୃତ ସୂଚନା ଉପଲବ୍ଧ ରହିଛି। ହୋଟେଲ, ରିସର୍ଟ, ହୋମ୍ଷ୍ଟେ ଏବଂ ଯାତାୟାତ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଏଥିରେ ମିଳିବ। ଏହା ଦାରିଙ୍ଗବାଡ଼ିର ପର୍ଯ୍ୟଟନ ବିକାଶ ଓ ସ୍ଥାନୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ।

ଅଧିକାରୀମାନେ ହୁଅନ୍ତୁ ବା ବିଭିନ୍ନ ପରିବେଶବିତ୍ମାନେ ହୁଅନ୍ତୁ ବା ଗବେଷଣାରତ ବିଭିନ୍ନ ଛାତ୍ରଛାତ୍ରୀମାନେ ମଧ୍ୟ ଆସନ୍ତି ଯେଉଁ ସମୟରେ ଆମର ଶିମିଳିପାଳ ଖୋଲେ ଅର୍ଥାତ୍ ଅକ୍ଟୋବର ମାସ ପରେ ପ୍ରାୟ କହିବାକୁ ଗଲେ ରଜ ପର୍ଯ୍ୟନ୍ତ ବା ବର୍ଷା ଆସିବା ପର୍ଯ୍ୟନ୍ତ ଖୋଲା ଥାଏ ତେଣୁ ଯାଉଛନ୍ତି ତେଣୁ ଆମ ଅବସ୍ଥା ହେଉଛି ଏଇଆ ଯେତିକି ଗଛ ଆମେ କମେଇଛୁ ସେତିକି ଗଛ ଆଉ ଥରେ ଲଗେଇବା ଏବଂ ଏଇଟା ହେଉଛି ପ୍ରକୃଷ୍ଟ ସମୟ ଆମେ ବିଭିନ୍ନ ସ୍ରୋତରୁ ମାନେ ପାଇପାରିବା ବିଭିନ୍ନ ବିଭାଗ ମଧ୍ୟ ଗଛ ଦେଉଛନ୍ତି ଜଙ୍ଗଲ ବିଭାଗ ଦେଉଛନ୍ତି ଆଉ ଉଦ୍ୟାନ କୃଷି ବିଭାଗ ମଧ୍ୟ ଦେଉଛନ୍ତି ଆଉ କିଏ କେମିତି ନର୍ସରୀ ମଧ୍ୟ କରୁଛନ୍ତି ଘରୋଇ ହିସାବରେ ଯେଉଁମାନେ ପରିବେଶବିତ୍ ଯେଉଁମାନେ ପ୍ରକୃତିକୁ ଭଲ ପାଉଥିବା ଲୋକ ପ୍ରକୃତି ପ୍ରେମୀ ସେମାନେ ମଧ୍ୟ ଗଛ ପ୍ରାୟ ପ୍ରତ୍ୟେକ ବର୍ଷ ସେମାନେ ତାଙ୍କର ବିବେକ ଅନୁସାରେ ସେମାନେ ଲଗାନ୍ତି ଏବଂ ତାର ଯତ୍ନ ନିଅନ୍ତି ସେଗା କେମିତି ବଡ଼ ହୋଇପାରିବ ଏବଂ ଯେଉଁ ଅନୁସାରେ ତାର ମାନେ କ'ଣ ତାର ଯତ୍ନ ନେବା କଥା ସେମାନେ ଠିକ୍ ଭାବରେ ନିଅନ୍ତି ବହୁତ ପରିବେଶବିତ୍ ଅଛନ୍ତି ଗାଁ ଗହଳିର ଠାରୁ ଆରମ୍ଭ କରି ସବୁଆଡ଼େ ଆଉ ଯେହେତୁ ଆମର ମୟୂରଭଞ୍ଜ ଜିଲ୍ଲାରେ ରହିଛି ନଦୀ ନାଳ ପାଣିର ସ୍ରୋତ ବି ବର୍ତ୍ତମାନ ସୁଦ୍ଧା ବି କିଛି ସେମିତି କମ୍ ନାହିଁ ଯଦିଓ ଆଗ ଭଳିଆ ଆଉ ନାହିଁ ବୁଢ଼ାବଳଙ୍ଗ ନଦୀ କୁହନ୍ତୁ ପଳପଳା କୁହନ୍ତୁ ସେ ଜମ୍ବିରା ନଦୀ କୁହନ୍ତୁ ସବୁଥିରେ ପାଣିର ସ୍ରୋତ କମିଯାଇଛି ଆଉ ହେଉଛି ଯଦି ପୁରା ଜୋରସୋର ହେଉଛି ନହେଲେ ନାହିଁ ଯଦି ନାହିଁ ଶୁଖିଲା ପୁରା ପାଦେ ପାଣିରେ ଚାଲିଛି ବୁଢ଼ାବଳଙ୍ଗ ତେଣୁ ଆମକୁ ଯଦି ପରପିଢ଼ି କଥା ଆମେ ଚିନ୍ତା କରିବା ତାଙ୍କର ବ୍ୟାଙ୍କ ବାଲାନ୍ସ ତାଙ୍କ ପାଇଁ ରଖୁ ନ ରଖୁ କମ୍ ସେ କମ୍ ପରିବେଶଟା ଠିକ୍ ରଖିକି ଆମକୁ ଯିବାକୁ ହେବ ଆଉ ଆମେ ଅନେକ ସମୟରେ ଯେହେତୁ ଆମର ଗଡ଼ଜାତ ଅଞ୍ଚଳର ଆମର ଲୋକ ଆମେ ତେଣୁ ଆମେ ବିଭିନ୍ନ ପ୍ରକାରର କଳା ସଂସ୍କୃତି ଏଗୁଡ଼ାକ ଆମର ଭଲ ପାଉ କିନ୍ତୁ ଅନେକ ସମୟରେ ଅନେକ ସମୟ ବି ଆମେ ନଷ୍ଟ କରୁ କେତେବେଳେ ଖଟିରେ କେତେବେଳେ ଗପ କରିକି ଆଉ କେତେବେଳେ ବୁଲାବୁଲି କରିକି ତେଣୁ କିଛି ନା କିଛି ଯଦି ଆମେ ଗଛ ଲଗେଇବା ଆବଦ୍ଧ ବନିତା ସମସ୍ତେ ତାହେଲେ ନିଶ୍ଚିତ ଭାବରେ କିଛି ନା କିଛି ହେଇପାରିବ ଗଛ ସଂଖ୍ୟା ବଢ଼ିପାରିବ ଏବଂ ଯେଉଁମାନେ ଶିମିଳିପାଳ ପାଦ ଅଞ୍ଚଳରେ ରହିଛନ୍ତି ସେମାନେ ତ ଶିମିଳିପାଳର ଯତ୍ନ ନେବାର ଦାୟିତ୍ୱ କହିବାକୁ ଗଲେ ପରୋକ୍ଷ ଭାବରେ ତାଙ୍କ ପାଖରେ ଅଛି ଏବଂ ସେମାନେ ନେଉଛନ୍ତି ବି ଆଉ ସେଟାକୁ ଜଗାରଖା କରିବେ ଶିମିଳିପାଳରେ ଗଛ ଲଗେଇବା ତ ଦୂର କଥା ଆମ ପାଖାପାଖି ବା ଗାଁ ପାଖାପାଖି ଯେଉଁ ଜାଗା ରହିଛି ପତିତ ଜମି ତାକୁ ଗଛ ଲଗେଇବା ଆମର ବିଭିନ୍ନ ପ୍ରକାରର ତାର ରହିଛି ମାନେ ଲାଭ କି ଲାଗିନା ଆମର ମାଟି ଯେଉଁ ଇଏ ହୁଏ ଯେଉଁଟାକୁ କ୍ଷରଣ ହେଇଯାଏ ଏବଂ ବହିକି ପାଣି ସାଙ୍ଗରେ ପଳେଇଯାଏ ପବନରେ ଉଡ଼ିଯାଏ ତା ଯେଉଁଟାକୁ ଆମେ ମୃତ୍ତିକା ସଂରକ୍ଷଣ ବୋଲି କହୁଛେ ତା ମଧ୍ୟ ଗଛର ଭୂମିକା ରହିଛି ପୁଣି ଜଳ ଆମେ କହୁଛେ ପାଣିକୁ ଯେଉଁ କ'ଣ ଆମେ ଅମଳ କରିବା ଜଳ ଅମଳ କରିବା ମଧ୍ୟ ସହଜ ସାଧ୍ୟ କେବଳ ଗଛ ଲଗେଇବା ଦ୍ୱାରା ଆମେ ସମସ୍ତେ ଜାଣୁ ଯେ ସବୁଯାକ ନଦୀ ନାଳ ସବୁଯାକ ଜଙ୍ଗଲରୁ ଆସିଛି ଛୋଟିଆ ଝରଣାଟିଏ ହେଲେ ବି ଜଙ୍ଗଲରୁ ଆସିଛି ତାର କାରଣ ହେଉଛି ଏଇଆ ଯେ ଗଛ ସଂଖ୍ୟା ବେଶୀ ଥିବାରୁ ସେଠୁ ଗଛର ମୂଳରେ ହୋଇପାରେ ଏବଂ ସେ ମାଟିର ଅଧିକା ଥାଏ ତେଣୁ ସିଏ ଆସ୍ତେ ଆସ୍ତେ ବର୍ଷ ସାରା ଝରଣା ଆକାରରେ ବହେ ତେଣୁ ଆମେ ବର୍ତ୍ତମାନ ନିଶ୍ଚିତ ଭାବେ ସମସ୍ତେ ଗଛ ଲଗେଇବା ଆଉ ବର୍ତ୍ତମାନ ଗୋଟେ ଦେଖାହଉଛି ଯେ କାମ ଖରାପ କେମିତି ଫଟୋଟା ଉଠେଇକି ଆଉ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ଗୋଟେ ଗଛ ଲଗେଇବା ଦଶ ଜଣ ଛିଡ଼ା ହେଇଥିବେ ଗୋଟେ ଜାଗା ଅଳ ସ୍ୱଚ୍ଛତା ନାଁରେ ଆଉ ଦଶ ଜଣ ଛିଡ଼ା ସେଟା ଠିକ୍ ବି ଅଛି ମୋଟିଭେସନ୍ ଯଦି ଆପଣମାନଙ୍କୁ ଯୋଗଉଛି ସେ ଫଟୋ ଲଗେଇବା ଦ୍ୱାରା ଆଉ କିଏ ଲାଇକ୍ କମେଣ୍ଟ କରିଦେଲେ ଆପଣଙ୍କୁ ଯଦି ଭଲ ଲାଗୁଛି ସେ କରନ୍ତୁ କିଛି କଥା ନାହିଁ କିନ୍ତୁ ପ୍ରଧାନ କରିକି ଆମେ ମୁଖ୍ୟ କାମକୁ ଭୁଲି ଯାଇକି ଗୌଣ କାମରେ ଉପରେ ଦଉଛୁ ଚାପ ଦେଇକି ଆମେ ବିଭିନ୍ନ ଦୋଷ ଦେବା ଆଉ କାହାକୁ ତେଣୁ କିଛି ସେଗୁଡ଼ା ଦରକାର ନାହିଁ ଆମର ମୁଖ୍ୟ ଯେଉଁଟା ରହିଛି ଆଭିମୁଖ୍ୟ ତାକୁ ଆମେ ଲକ୍ଷ୍ୟ କରିବା ତାକୁ ଆଗେ କାମ କରିବା ତା ଦେଖା କରିସାରିଲା ପରେ ଗଛ ଗୁଡ଼ିକ ପୁଣି ଦେଖିବା ଲଗେଇ ସାରିଲା ପରେ ସେ ଗୋରୁ ଗାଈ ଯେମିତି ଖାଇବେନି ତାର ଟିକେ ଇଏ କରିବା ବ୍ୟବସ୍ଥା କରିବା ଏମିତି କଲେ ନିଶ୍ଚିତ ଭାବରେ ଆମର ଗାଁ ପାଖାପାଖି ଜଙ୍ଗଲ ହଉ ଆମ ସହରରେ ଯେଉଁ ଗଛ ଗୁଡ଼ିକ ଅଛି ବର୍ତ୍ତମାନ ସେଗୁଡ଼ିକ ହଉ ସବୁ ଗୁଡ଼ାକର ଯତ୍ନ ନେବାର ଦାୟିତ୍ୱ ହେଉଛି ଆମେ ଯେତେ ଯେତେ ବିଭାଗ ବର୍ତ୍ତମାନ ସୁଦ୍ଧା ସରକାର ତିଆରି ହେବା ପାଖରୁ ଧରି ନିଅନ୍ତୁ ରାଜତନ୍ତ୍ରର ଶେଷ ଆଉ ଆମର ଆମର ପ୍ରଜାତନ୍ତ୍ର ବା ଲୋକତନ୍ତ୍ର ଆରମ୍ଭ ହେବା ଇଏ ତ ଗୁଡ଼ା 78-80 ବର୍ଷ

ସ୍ୱାଭାବିକ ହେଲାଣି। ଯୋଉ ବିଭାଗ ସବୁ ଅଛନ୍ତି ଆମେ କାହାକୁ ଦୋଷ ଦେବା କଥା ନୁହେଁ, କିନ୍ତୁ ଯେତିକି ସେମିତି ଆଶାନୁରୂପ କାମ କାହିଁ ହେଇଛି, ଯଦି ଆମେ କହିବା ଯେ ହଁ କୃଷିରେ ହେଇଛି, କିନ୍ତୁ କୃଷିରେ ଆମେ ମାଟିଟାକୁ ବିଗାଡ଼ି ଦେଇଛୁ, ପୁରା ଭଲ କରିକି ଆଉ ମାଟିର ସ୍ୱାସ୍ଥ୍ୟକୁ ପୁରା ବିଗାଡ଼ି ଦେଇଛୁ, ଯାହାଫଳରେ ବର୍ତ୍ତମାନ ଆମକୁ ଜୈବ କୃଷି କରିବାକୁ ହେଲେ ଫେର ଆଉ ଥରେ ଗୁହାଳରେ ଗାଈ ସଂଖ୍ୟା ବଢ଼େଇବା, କମ୍ପୋଷ୍ଟ ଖତ କରିବା, ଏବଂ ବର୍ଷକୁ ବର୍ଷ ପ୍ରତ୍ୟେକ ବର୍ଷ ଆସ୍ତେ ଆସ୍ତେ ରାସାୟନିକ ସାର ବ୍ୟବହାରକୁ କମେଇକି ଜୈବିକ ସାର, ଜୈବିକ ଔଷଧ ସବୁ ପ୍ରକାରର ସେଗା ବ୍ୟବହାର କରିବା। ଏବଂ ଯେଉଁ କୁହନ୍ତି ଉପକାରୀ ଏବଂ ଅପକାରୀ ଦୁଇ ପ୍ରକାର ରହିଛନ୍ତି କୀଟ ପତଙ୍ଗ ସବୁ କିଛି, ତେଣୁ ଉପକାରୀ ଯେଉଁ ଜୀବ ରହିଛନ୍ତି ତାଙ୍କୁ ଖିଲାଇ ନଷ୍ଟ କରିବା, ଅପକାରୀକୁ ଆମର ହୁଏତ କୃଷି ପାଇଁ ଆମେ ବେଳେବେଳେ ତାକୁ ସଂଖ୍ୟା କମେଇବା ପାଇଁ ବା ଆୟତ୍ତକୁ ଆଣିବା ପାଇଁ ଆମେ ବ୍ୟବହାର କରୁଛୁ ରାସାୟନିକ ଔଷଧ, କିନ୍ତୁ ତଥାପି ଆମେ ରାସାୟନିକ ଔଷଧ ବ୍ୟବହାର ନ କରିକି ସେଇ ଜୈବିକ ଉପାୟରେ ନିମ କରଞ୍ଜ ଆହୁରି ଯେଉଁ ଗୁଡ଼ାକ ପିତା ଲାଗେ ବିଭିନ୍ନ ପ୍ରକାରର, ଆମଠୁ ଆହୁରି ପୁରୁଣା ଲୋକମାନେ ଯେଉଁମାନେ ବୟସ ହୋଇଗଲାଣି ସେମାନେ ବି ଜାଣିଥିବେ କେଉଁ କେଉଁ ଗଛ ପତ୍ରକୁ ଆମେ ଯଦି ପାଣିରେ ଗରମ କରିକି ସିଞ୍ଚନ କରିବା ତାହେଲେ ବି କମିବ। ତେଣୁ ୟା ପରେ ପରେ ଆମେ ପରିବେଶ କଥା ଟିକେ ନିଶ୍ଚୟ ଚିନ୍ତା କରିବା, ନହେଲେ ଆମର ପରପିଢ଼ିର ପିଲାମାନେ ନିଶ୍ଚିତ ଭାବରେ ଆମକୁ ଗାଳି ଦେବେ। ଏବଂ ଏଇ ଯେଉଁ ପ୍ଲାଷ୍ଟିକ କଥା କହୁଥିଲେ, ଆମେ ଆଲୋଚନା କରୁଥିଲେ, ପ୍ଲାଷ୍ଟିକ ନିଶ୍ଚିତ ଭାବରେ କମେଇବା। ଆମେ ତ ବୁଝିପାରୁନୁ କି ଲାଗି ଯେତେ ଯେଉଁଠି ତିଆରି ହେଉଛି ତାକୁ କି ଲାଗି ବନ୍ଦ କରାଯାଉନି, ଯେଉଁ ଯେଉଁ ସବୁ ରହିଛନ୍ତି ବିଭିନ୍ନ ପ୍ରକାର ଅଟୋନମାସ ଏଜେନ୍ସି ହଉ ବା ସରକାରଙ୍କ ଦ୍ୱାରା ପରିଚାଳିତ ଏଜେନ୍ସି, ସେମାନେ କ'ଣ ପାଇଁ ବନ୍ଦ କରୁନାହାନ୍ତି ସେଗୁଡ଼ାକ, ଯେତେବେଳେ ବିଭିନ୍ନ ବିଭାଗ ରହିଛନ୍ତି ସେମାନେ କ'ଣ ପାଇଁ ବନ୍ଦ କରୁନାହାନ୍ତି, କିନ୍ତୁ ଆମେ ଯଦି ବ୍ୟବହାର କମେଇ ଦେବା ନା ସେମାନେ ଆଉ ତିଆରି କରିପାରିବେନି, କାରଣ ବା ବଜାର ହେଉଛି ତାଙ୍କର ଆମର ଚାହିଦା ରହିଲେ ସିନା ସେମାନେ ବିକିବେ। ଆମେ ଯଦି ବ୍ୟବହାର କରିବା ହାଟକୁ କପଡ଼ାରେ ତିଆରି ହେଇଥିବା ବ୍ୟାଗ୍ ଗୋଟେ ନେଇକି ଯିବା, ଠୁଙ୍ଗାରେ ଜିନିଷପତ୍ର ନେଇକି ଆସିବା, ଏଇସବୁ ବ୍ୟବହାରଟାକୁ ଯଦି ଆମେ କରିପାରିବା ଆମ ନିଜ ହାତରେ ଆମେ ନିଜେ ରଖି ରହିପାରିବା, ତା ସହିତ ପରିବେଶକୁ ଆମେ ନିଶ୍ଚିତ ଭାବରେ କିଛି ନା କିଛି ପରିବେଶ ପାଇଁ ଆମର ଦାୟିତ୍ୱ ରହିବ ଏବଂ ଦାୟିତ୍ୱ ରହିବା କଥା, ଏବଂ ତେବେ ଯାଇକି ଆମ ସଂସାର ଠିକ୍ ଠାକ୍ ଚାଲିବ। ଜନ ଶୁଣିବା, ତାପରେ ଅନ୍ୟାନ୍ୟ କଥାବାର୍ତ୍ତା ହେବା ଆଉ।

0: ଗୋଟେ 26ଟା ଯାକ ବ୍ଲକ ରହିଛି ଆମର ବର୍ତ୍ତମାନ ଯେଉଁ ଖରାଦିନରେ ଯେଉଁ ତାପମାତ୍ରା ରହୁଛି ସେଇ ତାପମାତ୍ରାରେ କି କି ସମସ୍ୟା
1: ଆମର ପଶୁପକ୍ଷୀ ବା ଆମର କୁକୁଡ଼ା ଜାତୀୟ ଯେତିକି ଆମେ ପ୍ରାଣୀ ରଖୁଛୁ
0: ଆଜ୍ଞା
1: ସେମାନଙ୍କର ମୁଖ୍ୟତଃ ହେଉଛି ଯଦି ଆମେ ତାଙ୍କୁ ବାହାରେ ଛାଡ଼ୁଛୁ ତାହେଲେ ଆମର ପ୍ରଥମେ ଦେଖିବୁ ସେମାନେ ଯେମିତି ଖରା ଦାଉରୁ ମାନେ ଯେଉଁ ଟେମ୍ପରେଚର ଅଛି ସେମାନେ ଯେମିତି ବାହାରେ ନ ବୁଲନ୍ତୁ
0: କାହିଁକି
1: ସେଇଟା ମାନେ ସମର ଷ୍ଟ୍ରେସ୍ ଯେଉଁଟା ହେଉଛି ସନ୍ଷ୍ଟ୍ରୋକ୍ ଯେଉଁଟା ଆମେ
0: ଅଂଶୁଘାତ
1: ଯେଉଁଟା ଆମେ କହୁଛୁ ସେଇ ରୋଗଟା ବେଶୀ ମାତ୍ରା ହେଇଛି ଯେତେ ବର୍ଷ ମୁଁ ଗତ 2-3 ବର୍ଷ କଥା ଯେଉଁ ଦେଖୁଛି
0: ମାନେ
1: ଅଂଶୁଘାତରେ ଆମେ କୌଣସି ଚିକିତ୍ସା କରିବା ପୂର୍ବରୁ ବହୁତ ମାନେ ବାର୍ଡ ଠାରୁ ଆରମ୍ଭ କରି ମାନେ ପକ୍ଷୀ ଠାରୁ ଆରମ୍ଭ କରି ଜନ୍ତୁ ପର୍ଯ୍ୟନ୍ତ ଏମିତି ଛେଳି ଏମିତି ବହୁତ କେସ୍ ଆସୁଛି ଛେଳିମାନେ ବି ମରୁଛନ୍ତି ଅଂଶୁଘାତରେ ମରୁଛନ୍ତି ଏବଂ ଗାଈ ବଳଦ ସମସ୍ତେ ଯେଉଁମାନଙ୍କୁ ବାହାରେ ଛାଡ଼ୁଛନ୍ତି ଦିନରାତି ଦିନସାରା ବାହାରେ ବୁଲୁଛନ୍ତି ସେମାନଙ୍କୁ ସେଥିରେ ବହୁତ ପ୍ରୋବ୍ଲେମ୍ ହେଉଛି ଏବଂ ବହୁତ ରୋଗରେ ସେମାନେ ସମ୍ମୁଖୀନ ହେଉଛନ୍ତି
0: ସେ ଅଂଶୁଘାତ
1: ସହିତ ହଁ
0: ତେଣୁ ଆମର ଶ୍ରୋତାବନ୍ଧୁମାନଙ୍କୁ କହିବା କଥା ଆମର ଯେଉଁ ଚାଷୀ ଭାଇମାନେ ରଖିଛନ୍ତି ଗୃହପାଳିତ ପ୍ରାଣୀମାନଙ୍କୁ ସେମାନେ କମ୍ସେ କମ୍ ଖରାବେଳଟା ସେମାନେ ଆଦୌ ଗାଈଗୋରୁଙ୍କୁ ନ ଛାଡ଼ନ୍ତୁ ଛେଳିକୁ ବି ନ ଛାଡ଼ନ୍ତୁ ମେଣ୍ଢା ଗୋରୁ ମଇଁଷି ଇତ୍ୟାଦି ଯାହା ରଖିଛନ୍ତି ବିଲକୁଲ ଖରାରେ ଛାଡ଼ିବେ ନାହିଁ ନାଇଁକି ଆଉ କୁକୁଡ଼ାମାନଙ୍କୁ ବି ସେମିତି ସାର୍ ଯେଉଁମାନେ ବ୍ୟବସାୟିକ ଦୃଷ୍ଟିକୋଣ ତ ରଖିଛନ୍ତି ସେମାନେ ବି ଯତ୍ନ ନେବେ ତା ସହିତ ଯେଉଁମାନେ ଘରେ ବି 2-4-5 ରଖିଛନ୍ତି କୁକୁଡ଼ା ସେମାନେ କି ଯତ୍ନ ନେଇପାରିବେ ସାର୍
1: ସେମାନେ ଯେଉଁ ଛାଡ଼ୁଛନ୍ତି କୁକୁଡ଼ାମାନଙ୍କୁ ତ ସେମାନେ ସକାଳେ ଛାଡ଼ି ଦିଅନ୍ତି ଆମର ଯେଉଁ ମୟୂରଭଞ୍ଜରେ ଯେଉଁ ଲୋକଙ୍କର ଯେଉଁ ଚାଲିଚଳନ ଯେଉଁ ବ୍ୟବସ୍ଥା ଅଛି ଯେଉଁମାନେ ସେମାନେ କରୁଛନ୍ତି ସେମାନେ କ'ଣ କରୁଛନ୍ତି ସକାଳ ହେଲା ମାତ୍ରେ ଗୋରୁ ଗାଈ ଛେଳି ମେଣ୍ଢା କୁକୁଡ଼ା ସବୁ ଛାଡ଼ି ଦେଉଛନ୍ତି
0: ଆଜ୍ଞା
1: କୁକୁଡ଼ାମାନଙ୍କୁ ଯଦି ଆପଣ ଛାଡ଼ୁଛନ୍ତି ତାଙ୍କୁ ତ ଯଦି ଆମେ ବାନ୍ଧି ଘରେ ଯଦି ରଖିପାରିବା ସବୁଠୁ ଭଲ ଥଣ୍ଡା ପାଣି ଦେଇକି ଗୋଟେ ଘର ଭିତରେ ତାକୁ ରଖିପାରିବା ସେଇଟା କିନ୍ତୁ ଆମ ଏଇ ଅଞ୍ଚଳରେ ସୁବିଧା ହେଇପାରୁ ନାହିଁ ତେଣୁ ସେମାନେ ନିହାତି ଗଛ ମୂଳରେ ରହୁଛନ୍ତି ଛାଇ ଜାଗାରେ ଗଛ ଭିତରେ ସେମାନେ ରହୁଛନ୍ତି କୁକୁଡ଼ାମାନେ ରହୁଛନ୍ତି ଆମ ଦେଶୀ କୁକୁଡ଼ା ପାଇଁ କିଛି ପ୍ରୋବ୍ଲେମ୍ ହେଉନି କିନ୍ତୁ ପ୍ରୋବ୍ଲେମ୍ ହେଉଛି ଯେଉଁମାନେ ବ୍ୟବସାୟ ଭିତରେ ବ୍ରଏଲର କୁକୁଡ଼ା ପାଳନ କରୁଛନ୍ତି ବା ବନ୍ୟରାଜ ପାଳନ କରୁଛନ୍ତି ସେମାନଙ୍କ ପାଇଁ ବହୁତ ଯତ୍ନ ନେବାର ଦରକାର ଅଛି କେମିତି ଆମର ଯେଉଁ କୁକୁଡ଼ା ଘରଟା ଥଣ୍ଡା ରହିବ କେମିତି ଥଣ୍ଡା ପବନ ଭିତରକୁ ଆସିବ ଉପରେ ଯେମିତି ଯେଉଁ ଆମର ଅଛି ଟାଇଲ ଘର ହେଉ କିମ୍ବା ଆଜବେଷ୍ଟ ଘର ହେଉ ଯେଉଁ ଘର ହେଉଛି ତା ଉପରେ ଆପଣ ନଡ଼ା ପକେଇ ପାରିବେ ବା ଗଛ ଡାଳ କାଟିକି କିଛି ପତ୍ର ପକେଇବେ ଯେମିତି ଉପରେ ଥଣ୍ଡା ରହିବ
0: ଆମର ତାପମାତ୍ରା ସନ୍ତୁଳିତ ଅବସ୍ଥାରେ ରହିବ
1: ପୁରା ସନ୍ତୁଳିତ ହେବା ଦରକାର କାରଣ ଯଦି ଟେମ୍ପରେଚର ବଢ଼ିଯାଉଛି ଏଥିରେ କୁକୁଡ଼ାମାନଙ୍କର ପ୍ରଡକ୍ଟିଭିଟି ମାନେ ପ୍ରଡକ୍ସନ କେପାସିଟି ମଧ୍ୟ କମୁଛି ଅଣ୍ଡା ଦେବା କେପାସିଟି କମିବ ତାଙ୍କର ୱେଟ୍ କମିବ ଓଜନ କମୁଛି ଏବଂ ମୋର୍ଟାଲିଟି ମାନେ ମୃତ୍ୟୁହାର ମଧ୍ୟ ବଢ଼ିଯାଉଛି ଆପଣଙ୍କର କିଛି ଲକ୍ଷଣ ନ ଦେଖିକି ମଧ୍ୟ କୁକୁଡ଼ାମାନେ ଏଇ ସମର ଷ୍ଟ୍ରୋକ୍ରେ ବା ସନ୍ଷ୍ଟ୍ରୋକ୍ରେ ବହୁତ ମରିବାକୁ ମରୁଛନ୍ତି
0: ଏଇ ବ୍ରଏଲର କୁକୁଡ଼ା ଯୋଉଟାକୁ କହିଲେ ଆପଣ ବା ବନରାଜା କୁକୁଡ଼ା ବିଶେଷ କରି ନାଇଁ
1: ଆଜ୍ଞା ଆଜ୍ଞା
0: ଆମର ଦେଶୀ ଭେରାଇଟିର ତାଙ୍କର ଟିକେ
1: ସେମାନେ
0: ସହନଶକ୍ତି ଅଛି ତା ବାଦ ସେମାନେ ଜାଣିକି ସେଇ ସମୟରେ ଛାଇରେ ବି ରହିଯାଉଛି ଆଉ ଛେଳି ଯୋଉମାନେ ପାଳନ କରୁଛନ୍ତି ସେମାନେ କଣ କରିବେ
1: ଆଉ ଗୋରୁ ଗାଈ କଥା ଯେଉଁ କହୁଥିଲେ ଆମେ ଖରାଦିନ ପୁରା କହିଦେଉଛୁ ଆପଣ ସକାଳ 5-6 ଛାଡ଼ନ୍ତୁ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ଦିନ 9-10 ଭିତରେ ଆପଣ ଘରକୁ ନେଇ ଆସନ୍ତୁ ଗୁହାଳକୁ ନେଇ ଆସନ୍ତୁ ଯଦି ବି ଆପଣ ଚାହିଁବେ ପୁଣି ଉପରବେଳା ଦିନ 4-6 ପର୍ଯ୍ୟନ୍ତ ମଧ୍ୟ ଆପଣ ତାଙ୍କୁ ବୁଲେଇ ପାରିବେ ଏବଂ ସେହି ସମୟରେ ଥଣ୍ଡା ପାଣି ଦିଅନ୍ତୁ ଏବଂ ମିନେରାଲ ମିକ୍ସଚର ବିଭିନ୍ନ ଧାତବ ଲବଣ ଯୁକ୍ତ ପାଣି ଦିଅନ୍ତୁ ଦାନା ଟିକେ ଖାଦ୍ୟ ଦିଅନ୍ତୁ ପୁଷ୍ଟିକର ଜାତୀୟ ଖାଦ୍ୟ ଦିଅନ୍ତୁ ଯାହାଫଳରେ ତାଙ୍କ ଶରୀର ସୁସ୍ଥ ରହିବ ଏବଂ ସେଇ ଯେଉଁ ଅଧିକ ଟେମ୍ପରେଚର ତାପମାତ୍ରା ବଢ଼ିଯାଉଛି ସେଇଟାକୁ ସେମାନେ ମେଣ୍ଟେନ୍ କରିପାରିବେ ତାପମାତ୍ରାକୁ ସେମାନେ ରଖିପାରିବେ
0: ତେବେ ଏଇ ଯେଉଁ ପାଳ ବା କୁଟାର ଅଭାବ ଯୋଗୁଁ ଅନେକ ଚାଷୀ ଭାଇ ଆମର ଏଜବେଷ୍ଟ ହଉ ବା ଟାଇଲ ହଉ ବା ଖପର ହଉ ବା ଟିଣ ହଉ ଏଇଗୁଡ଼ାକ ପକେଇ ଦେଇଛନ୍ତି ବର୍ତ୍ତମାନ ଗୁହାଳରେ ବା ଯେଉଁ ଜନ୍ତୁ ସେମାନେ ରଖିଛନ୍ତି ବା ପ୍ରାଣୀ ରଖିଛନ୍ତି ଗୁହାଳଟା ସେଇଥିରେ ବନେଇ ଦେଉଛନ୍ତି ତେଣୁ ତାପମାତ୍ରା ଟିକେ ବଢ଼ିଯାଉଛି ସେମାନଙ୍କୁ ଆପଣ କହୁଛନ୍ତି ଯେ ଉପରେ ଟିକେ ସେଇ ସମୟରେ କମ୍ସେ କମ୍ ଟିକେ ନଡ଼ା ପକେଇଦେବେ ବା ଡାଳ ପକେଇଦେବେ ଆଉ ନଡ଼ିଆ ଗଛର ଯେଉଁ ବାହୁ ହେଲା ସେଇଟା ବି ପକେଇ ଦେଇପାରିବେ ଯାହାଫଳରେ ଟିକେ ତାପମାତ୍ରା କମିଯିବ ଆଚ୍ଛା ତା ବାଦ ଗୁହାଳରେ ଆମେ ଯେମିତି ବିଭିନ୍ନ ଘର ମାନଙ୍କରେ ଏବଂ କାର୍ଯ୍ୟାଳୟ ମାନଙ୍କରେ ବେଣାଚର ବା ଖସଖସ୍ ଇତ୍ୟାଦି ବ୍ୟବହାର କରୁଛୁ ଏବଂ ପାଣିରେ ଭିଜେଇ ଦେଉଛୁ ସେହିପରି ଭାବରେ ଗୁହାଳରେ ଆମେ ଅଖା ଝୁଲେଇକି ଟିକେ ସେଥିରେ କିଛି ଲାଭ ପାଇପାରିବା
1: ନିହାତି ନିହାତି ସେଟା ଭଲ କଥା କହିଲେ ଆପଣ ଆମେ ତାପମାତ୍ରା ଯେଉଁ କମିବା କଥା କହୁଥିଲେ ଆମେ ଯେଉଁ କୁକୁଡ଼ା ଘର ହଉ ବା ଛେଳି ଘର ବା ଗାଈ ଗୁହାଳ ହଉ ଯାହା କଥା ଆମେ ସେ ତେଣୁ

0: ପରୀକ୍ଷା ଦିନ ପୂର୍ବରୁ ଆମର ଏପ୍ରିଲ ଆଉ ମେ ମାସରେ ଆମେ ସେମିତି କ୍ୟାଲେଣ୍ଡର କରିଦେଇଛୁ। କ୍ୟାଲେଣ୍ଡର ଅନୁସାରେ ଆମେ ପ୍ରତି ଗାଁ ଗାଁରେ ଭ୍ୟାକ୍ସିନ୍, ଆମର ଯେଉଁ ମୋବାଇଲ ଭେଟନାରୀ ୟୁନିଟ୍ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯେଉଁ ଯାଉଛି ଗାଡ଼ିଟା, ସେ ଗାଡ଼ି ମାଧ୍ୟମରେ ଆମର ଯେଉଁ ଷ୍ଟାଫ ମାନେ ଅଛନ୍ତି, ପଶୁଧନ ନିରୀକ୍ଷକ, ଆମର ଯେଉଁ ଗୋମିତ୍ର ପିଲାମାନେ, ଗୋପାଳ ପିଲାମାନେ ଅଛନ୍ତି, ସେମାନେ ଗାଁ ଗାଁ ବୁଲି ସବୁ ଭ୍ୟାକ୍ସିନ୍ କରିବା ପାଇଁ ଯେଉଁ ପ୍ରୋଗ୍ରାମ କରାଯାଇଛି ସେ ଅନୁସାରେ ସବୁ ଭ୍ୟାକ୍ସିନ୍ କରାଯିବ। ଏବଂ ଲୋକମାନଙ୍କୁ ମଧ୍ୟ ଅନୁରୋଧ କରାଯାଉଛି, ଚାଷୀ ଭାଇମାନଙ୍କୁ, ସେମାନେ ଆମକୁ ସହଯୋଗ କରନ୍ତୁ ଏବଂ ଟିକା ଦେବାର ବ୍ୟବସ୍ଥା ଆମେ ଯେଉଁ ଯାଉଛୁ ଆମକୁ ସହଯୋଗ କଲେ ଆମେ 100% ସବୁ ଗାଁରେ ଟିକା ଦେଇପାରିବୁ।
1: ଆଚ୍ଛା, ଏଇ ଯେଉଁ ସନ୍ଧ୍ୟା ହେଇଗଲା ପରେ ବିଶେଷ କରି ଆମର ଯେଉଁ ଭାଇମାନେ ଜର୍ସି ଗାଈ ଗୋଟେ ଦୁଇଟା ରଖିଛନ୍ତି କି ବ୍ୟବସାୟିକ ଭିତରେ ଅଧିକା ବି ରଖିଛନ୍ତି, ସେମାନେ ସନ୍ଧ୍ୟା ହେଲା ପରେ ଆଉ ଥରେ ଟିକେ ଧଙ୍କନ୍ତି? ଆମେ ଦେଖୁଛୁ ପ୍ରାୟ ଗୁହାଳ ମାନଙ୍କରେ ଧଙ୍କୁଛନ୍ତି ଖରା ହେବା ପରେ, ସେମାନେ ଆଉ ଥରେ ଗାଧେଇ ଦେଇପାରିବେ? ସାର୍,
0: ନିହାତି ଆମେ ଗାଧେଇବା ପାଇଁ ବ୍ୟବସ୍ଥା କରୁଛୁ। ଏବେ ଯେଉଁ ଟେମ୍ପରେଚର ଯେଉଁ ଟିକେ କମ୍ ଅଛି ସେ ଅନୁସାରେ ଆମେ କହୁଛୁ ଦିନକୁ ଥରେ ଲେଖା ଗାଧେଇ ପାରିବେ, ସକାଳେ କିମ୍ବା ଉପରବେଳେ ଦିନକୁ ଥରେ ଗାଧନ୍ତୁ। କିନ୍ତୁ ଯେତେବେଳେ ଟେମ୍ପରେଚର ବଢି ବଢି ଯାଉଛି, 45-46 ଡିଗ୍ରୀ ହେଉଛି, ସେତେବେଳେ ମୁଖ୍ୟତଃ ଜର୍ସି ଗାଈମାନେ ଆମର ଏଇ ଉତ୍ତାପ ସହ୍ୟ କରିପାରନ୍ତି ନାହିଁ। ଆମର ଦେଶୀ ଗାଈଙ୍କର ସେଟା ଅଭ୍ୟାସ ଅଛି, ସେମାନେ ସହ୍ୟ କରିପାରୁଛନ୍ତି, ତାଙ୍କର ରେଜିଷ୍ଟାନ୍ସ ପାୱାର ଅଛି। କିନ୍ତୁ ଜର୍ସି ଗାଈମାନଙ୍କ ପାଇଁ ଆମକୁ ଦିନର 2 ଥର ତ ମିନିମମ୍ ଦରକାର, ଏମିତି ଦରକାର ପଡ଼ିବ ଦିନ 3 ଥର ପର୍ଯ୍ୟନ୍ତ ଗାଧେଇବା ପାଇଁ ପଡ଼ିବ। ଫ୍ୟାନ୍ର ବ୍ୟବସ୍ଥା ତ କରାହେଇଥିବ ଏବଂ ତାଙ୍କୁ 2-3 ଥର ନ ଗାଧେଇଲେ ସେମାନେ ଉତ୍ତାପ ସହ୍ୟ କରିପାରିବେ ନାହିଁ।
1: ଆଜ୍ଞା, ଆଉ ଖାଇବାରେ କିଛି ପରିବର୍ତ୍ତନ କରିପାରିବା ଗାଈମାନଙ୍କର, ବିଶେଷ କରି ଉତ୍ତାପ ଦୃଷ୍ଟିରୁ ହଉ ବା ତାଙ୍କ ଦେହ ଖରାପକୁ ଆଖି ଆଗରେ ରଖିକି ହଉ, ଆମେ କିଛି ପରିବର୍ତ୍ତନ କରିବା ଦରକାର ଖାଦ୍ୟରେ?
0: ନିଶ୍ଚୟ ନିଶ୍ଚୟ ଖାଦ୍ୟର ପ୍ରବନ୍ଧ କରିବା ପାଇଁ ପଡ଼ିବ। ଆମେ ତ ପ୍ରଥମେ କହିଥିଲି ଯେ ଥଣ୍ଡା ପାଣିର ବ୍ୟବସ୍ଥା ଆପଣ ସବୁବେଳେ କରିବା ଦରକାର, ଏବଂ ଆମର ଧାତବ ଲବଣ ଯୁକ୍ତ କିଛି ଖାଦ୍ୟ ବା ମିନେରାଲ ମିଶ୍ର ଯେଉଁ ଅଛି ତାଙ୍କୁ ଖାଦ୍ୟରେ ମିଶାଇବା ଦରକାର, ଏବଂ ଘାସ ନଡ଼ାର ବ୍ୟବସ୍ଥା ଅଧିକ କରିବା ଦରକାର, ଏବଂ ଦାନା ଯେଉଁ ଦେଉଛୁ ଦାନା ମଧ୍ୟ ଆମେ ତାଙ୍କୁ ଦେବୁ, କିନ୍ତୁ ଟିକେ ଡିଭାଇଡେଡ୍, ଅଳ୍ପ ଅଳ୍ପ ତାଙ୍କୁ ଦେବୁ। ଅଧିକ ଅତ୍ୟଧିକ ଯଦି ଦାନା ଖାଉଛନ୍ତି ତାଙ୍କର ମଧ୍ୟ ଟିକେ ପ୍ରୋବ୍ଲେମ୍ ହେଉଛି, ଇଣ୍ଡାଇଜେସନ୍ ପ୍ରୋବ୍ଲେମ୍ ହେଉଛି ଖରା ଦିନରେ, ମାନେ ହଜମ ଠିକ୍ ହେଇପାରୁନାହିଁ, ତେଣୁ ଖାଦ୍ୟକୁ ଟିକେ କଣ୍ଟ୍ରୋଲ କରିକି ଆମେ ଖାଦ୍ୟ ଯଦି ଦେଇପାରିବୁ ତାହେଲେ ବହୁତ ଭଲ ହେବ।
1: ତାହେଲେ ସମୁଦାୟ ହିସାବରେ ଆଉ ଆପଣଙ୍କର ଯୋଉ ଅଭିଜ୍ଞତାରୁ ଆପଣ ଜାଣୁଛନ୍ତି ଆଉ କୋଉଟା ଅଭାବ ରହିଯାଉଛି ଯୋଉଟାକି ଆମର ଚାଷୀ ଭାଇମାନଙ୍କୁ ବା ଶ୍ରୋତା ବନ୍ଧୁମାନଙ୍କୁ ସଚେତନ ତଥା ମନେ ପକେଇବା ପାଇଁ ଆପଣ କହିବେ, ସନ୍ଦେଶ ଦେବେ?
0: ମୁଖ୍ୟତଃ କହିଲି ଆପଣ ଯେଉଁ ଖରା ଯେଉଁ କଥା ବି ହେଇଥିଲେ, ଆମେ ସକାଳେ ଯେଉଁ ଗୋରୁ ଗାଈ ଛାଡ଼ୁଛୁ ଶୀଘ୍ର ଆପଣ ନେଇ ଆସନ୍ତୁ, ଏବଂ ତାଙ୍କୁ ଯେମିତି ଥଣ୍ଡା ଜାଗାରେ ରଖନ୍ତୁ। ଯଦି ବି କିଛି ଆମ ସୁବିଧା ଅଛି, ଧରନ୍ତୁ ଗୋରୁ ଗାଈ ଛାଡ଼ୁଛନ୍ତି, ମାନେ କଣ ପାଇଁ ଛାଡ଼ୁଛନ୍ତି, କିଛି ଖାଦ୍ୟ ନାହିଁ ଘରେ, ତେଣୁ ଖାଦ୍ୟର ବ୍ୟବସ୍ଥା ଯଦି ଆମେ କରିପାରିବା ତାଙ୍କ ପାଇଁ ତାହେଲେ ଆମେ ଆକୁ ଛାଡ଼ିବା ପାଇଁ ମଧ୍ୟ ପଡ଼ିବ ନାହିଁ। ତେଣୁ ସେଥିପାଇଁ ଆମର ଏବେ ଆମର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଆମର ଜିଲ୍ଲା ପ୍ରଶାସନର ଯେଉଁ ଆମ କଲେକ୍ଟର ମହୋଦୟ, ସେମାନେ ମଧ୍ୟ ଚାହୁଁଛନ୍ତି ଆମର MGNIG ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଘାସ ଚାଷର ବହୁତ ବ୍ୟବସ୍ଥା, ବହୁତ ସୁଯୋଗ ଲୋକମାନଙ୍କୁ ଦିଆଯାଉଛି। ତେଣୁ ଆମର ଯେଉଁ ଗାଈ ଚାଷୀମାନେ ଅଛନ୍ତି ସେମାନେ ଘାସ ଚାଷ କରନ୍ତୁ, ଘାସ ଚାଷ ଯଦି ଆମେ କରିପାରିବା, ସଫିସିଏଣ୍ଟ ଘାସ ଯଦି ଆମେ କରିପାରିବା ତାହେଲେ ଆମ ଗୋରୁ ଗାଈଙ୍କୁ ଆମକୁ ବାହାରେ ଛାଡ଼ିବା ପାଇଁ ପଡ଼ିବ ନାହିଁ। ତେଣୁ ଆମର
1: ଏବଂ ତାଙ୍କର ଯେଉଁ ପୁଷ୍ଟି ସାଧନ ପାଇଁ ଯାହା ଦରକାର କରି ସବୁଜ ଘାସ, ଆଜ୍ଞା, ସେଇଟାର ବ୍ୟବସ୍ଥା ହେଇପାରିବ ନାହିଁ, ସେଇଟା ବି ଆମ ଚାଷୀମାନେ ମନେ ରଖିବା ଉଚିତ, ଆମର ଶ୍ରୋତା ବନ୍ଧୁମାନେ ଜାଣିବା ଉଚିତ। କାରଣ ଆମେ ଯେତେ ପ୍ରକାରର କୃତ୍ରିମ ଖାଦ୍ୟ ବା ତିଆରି ହୋଇଥିବା କମ୍ପାନୀ ଖାଦ୍ୟକୁ ଆମେ ଦେଲେ ମଧ୍ୟ ପରିପୂରକ ଖାଦ୍ୟ ପାଇଁ ଆମକୁ ସବୁଜ ଘାସର ଆବଶ୍ୟକତା ରହିଛି, ଆମ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ, ଏପରିକି ଛେଳିମାନଙ୍କୁ ବି ଆମେ ସେ ଘାସ ତ ଦେଇପାରିବା। ତେଣୁ ଆମର ଛେଳି ହଉ, ମେଣ୍ଢା ହଉ, ମଇଁଷି ହଉ, ଗାଈ ହଉ, ସମସ୍ତଙ୍କର ବା ବଳଦ ଆଉ ଆମର ପଣ୍ଡା ସମସ୍ତଙ୍କ ପାଇଁ ଆମେ ସବୁଜ ଘାସର ବ୍ୟବସ୍ଥା କରିପାରିବା। ତେଣୁ ତା ପାଇଁ ଯେଉଁ ସରକାରୀ ସୁବିଧା ସୁଯୋଗ ରହିଛି ତାର ସୁଯୋଗ ନେବା ଉଚିତ, ଏବଂ ଘର ଆମର ଯେଉଁଠି ସୁବିଧା ଅଛି ଆମେ ଘାସ ଚାଷ କଲେ ଆମର ସେ ଆବଶ୍ୟକତା ପୂରଣ ହେବ। ତା ସହିତ ଆମର ଯେଉଁ ଅର୍ଥନୈତିକ ଦୃଷ୍ଟିକୋଣରୁ ଆମକୁ ଯେଉଁ ଅଧିକା ଖର୍ଚ୍ଚ କରତେ ପଡୁଥିଲା ଖାଦ୍ୟ ପାଇଁ ସେଇଟା ବି କମିଯିବ। ଯାହା ହଉ, ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କୁ ଜାଣିବା ସକାଶେ ବା ମନେ ପକେଇବା ସକାଶେ ଅନେକ କଥାବାର୍ତ୍ତା ହେଲେ, ବିଶେଷ କରି ଖରାଦିନେ ଆମେ ଗୃହପାଳିତ ପ୍ରାଣୀମାନଙ୍କର ତଥା ପକ୍ଷୀମାନଙ୍କର କିପରି ଭାବରେ ଯତ୍ନ ନେବା ଏବଂ ତାଙ୍କୁ କିପରି ଭାବରେ ପରିପୂରକ ଖାଦ୍ୟ ଦେବା, ପୁଷ୍ଟିକର ଖାଦ୍ୟ ଦେବା, ତାଙ୍କ ଦେହ ଠିକ୍ ରଖିବା, ଏବଂ ସେମାନଙ୍କର ଯଦି ଦେହ ଠିକ୍ ରହେ ଆମର ମଧ୍ୟ ଆର୍ଥିକ ଦୃଷ୍ଟିକୋଣରୁ ଆମେ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ, ଏ ସମ୍ପର୍କରେ ଯେଉଁ ବୁଝେଇକି କହିଲେ ସେଥିପାଇଁ ଆକାଶବାଣୀ ବାରିପଦା ତରଫରୁ ଏବଂ ଆମର ଶ୍ରୋତା ବନ୍ଧୁମାନଙ୍କ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ନମସ୍କାର।
2: ହଉ, ଆଲୋଚନା ତ ହେଲା, ମାଛ ଚାଷୀ ଭାଇ ଅରବିନ୍ଦ ରାଉତ କହୁଥିଲେ ତାଙ୍କର ଅଭିଜ୍ଞତା, ଆଉ ଏଥର ଆସ ଗୋଟେ ଝୁମର ଗୀତ ଶୁଣିବା।
1: ଠିକ୍ ଅଛି।

0: ଆମ ଠିକଣା ତ ଆପଣଙ୍କୁ ଜଣା ଅଛି, ତଥାପି ଆମେ କହି ରଖୁଛୁ, ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ।
1: ଏ ଠିକଣାରେ ଖଣ୍ଡେ ପୋଷ୍ଟକାର୍ଡରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ତେବେ ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ର ପ୍ରଥମ ଗୀତଟି ଆପ୍ ମୁଝେ ଆଚ୍ଛେ ଲାଗ୍ନେ ଲାଗେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସମାବେଶର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟି ପରିଚାଳନା କରିଛନ୍ତି ଏମ୍ଏନ୍ ମାଝୀ। ଉପସ୍ଥାପନାରେ ଅଛନ୍ତି ବୀଣାବାଣୀ ସିଂ ଏବଂ ନିବେଦିତା ବାରିକ।

0: ମତାମତ ଦେଇ ଚିଠି ଦିଅନ୍ତୁ। ଆପଣଙ୍କ ଅନୁରୋଧ ତ ଶ୍ରୋତା ବନ୍ଧୁ ବହୁତ ହିଁ ସୁନ୍ଦର। ରଜ ଆସୁଛି, ନୂଆ ନୂଆ କାର୍ଯ୍ୟକ୍ରମ ନିଶ୍ଚୟ ଶୁଣାଇବୁ। ରଜ ପର୍ବ କଥା ନିହାତି ଶୁଣିବି ଶ୍ରୋତା ବନ୍ଧୁ, ଏହା ନିଃସନ୍ଦେହ ହେଲା। ପରବର୍ତ୍ତୀ ଚିଠି ନିବେଦିତା।
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ସାରସକୋଣାରୁ ଭରତ, ରତିକାନ୍ତ, ମନୋରଞ୍ଜନ ଏବଂ ଦିନକୃଷ୍ଣ। ସେମାନେ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ରଜ ପର୍ବ ଉପଲକ୍ଷେ ଅଗ୍ରିମ ଶୁଭେଚ୍ଛା ଏବଂ ନମସ୍କାର।
0: ଆମର ମଧ୍ୟ ରଜ ପର୍ବ ଉପଲକ୍ଷେ ଆପଣମାନଙ୍କୁ ଅଗ୍ରିମ ଶୁଭେଚ୍ଛା ସହ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ଲେଖିଛନ୍ତି, ଅପା ଆମେମାନେ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା, ସବୁ କାର୍ଯ୍ୟକ୍ରମ ଶୁଣୁଛୁ, ବହୁତ ଭଲ ଲାଗୁଛି। ଏବେ ତ ବହୁତ ଖରା ହେଉଛି, ଦିନ ସାରା ଗୁଳୁଗୁଳି ଆଉ ସନ୍ଧ୍ୟାରେ ବର୍ଷା ଆସୁଛି, ଏହାଦ୍ୱାରା ବହୁତ ଲୋକଙ୍କର ଦେହ ଖରାପ ହେଉଛି। ତେଣୁ ଆମର ଅନୁରୋଧ, ଏହାକୁ ନେଇ ସଚେତନାତ୍ମକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଶୁଣାଇଲେ ଆମେମାନେ ବହୁତ ଖୁସି ହେବୁ, ତା ସହିତ ଉପକୃତ ମଧ୍ୟ ହେବୁ।
0: ଶ୍ରୋତା ବନ୍ଧୁ, ଆପଣମାନଙ୍କ ଚିଠି ପାଇ ଆମେ ବହୁତ ଖୁସି ହେଲୁ, ଆହୁରି ବେଶୀ ଖୁସି ହେଲୁ। ଆପଣମାନେ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ସେଇ କାର୍ଯ୍ୟକ୍ରମ ସବୁ ଆପଣମାନଙ୍କ ମନକୁ ଛୁଇଁଛି, ଶୁଣି ଆତ୍ମସନ୍ତୋଷ ଲାଗୁଛି। ତେବେ ଠିକ ଅଛି ଶ୍ରୋତା ବନ୍ଧୁ, ଆପଣଙ୍କ ଅନୁରୋଧକୁ ମନେ ରଖିଲୁ। ଆପଣମାନେ ଏମିତି ପ୍ରତିଦିନ ରେଡିଓ ଶୁଣୁଥାନ୍ତୁ, ନିଶ୍ଚୟ ଆପଣଙ୍କର ପସନ୍ଦ ଯୋଗ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ ହେଲା। ପରବର୍ତ୍ତୀ ଚିଠି ନିବେଦିତା।
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ବର୍ଷାଇରୁ ରଶ୍ମିତା, ବିକାଶ, ଶମ୍ଭୁନାଥ, ଦିନେଶ ଏବଂ ରଞ୍ଜିତା। ସେମାନେ ଲେଖିଛନ୍ତି, ବୀଣା ଅପା ନମସ୍କାର, ନମସ୍କାର ନିବେଦିତା ଅପା।
0: ଆମର ମଧ୍ୟ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ଲେଖିଛନ୍ତି, ଅପା ବହୁତ ଦିନ ହେଲା ଚିଠି ଦେଇପାରି ନଥିବାରୁ ଆମେ ବହୁତ ଦୁଃଖିତ। ଚିଠି ସିନା ଦେଉନାହୁଁ, କିନ୍ତୁ ରେଡିଓ ଆମେ ସବୁବେଳେ ଶୁଣୁ, ବେଶୀ ଶୁଣିବାକୁ ଭଲ ପାଉ। ବିଜ୍ଞାନ ବାର୍ତ୍ତା, ଆଲୋଚନା, ବଡ଼ ଲୋକଙ୍କ ଜୀବନୀ ଆଧାରିତ କାର୍ଯ୍ୟକ୍ରମ, କାକୁଡ଼ି ଏବଂ କିଶୋର ସ୍ୱର କାର୍ଯ୍ୟକ୍ରମରେ ଋତୁ ପର୍ଯ୍ୟାୟରେ ସବୁକିଛି ଶୁଣିବାକୁ ପାଉ, ସେଥିପାଇଁ ବହୁତ ଭଲ ଲାଗେ। ଆହୁରି ଭଲ ଲାଗେ ମାସିକ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗଙ୍ଗାହାର, ଏଥିରେ ବିଭିନ୍ନ ଲେଖକଙ୍କ କ୍ଷୁଦ୍ର ଗଳ୍ପ, କବିତା ଏବଂ ପ୍ରବନ୍ଧ ଭାରି ମନ ଛୁଆଁ ଥାଏ। ଆମର ଅନୁରୋଧ, ରୀତି ସାହିତ୍ୟର ବୈଶିଷ୍ଟ୍ୟ ସମ୍ପର୍କରେ ଗଙ୍ଗାହାରରେ ପ୍ରଚାର ପ୍ରସାର କରାଯାଇଥିଲେ ଆମେ ଉପକୃତ ହୋଇଥାନ୍ତୁ। ଅପା ଆମର ଅନୁରୋଧ ଟିକେ ରକ୍ଷା କରିବେ।
0: ବାଃ, ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ, ଆପଣଙ୍କ ଅନୁରୋଧ ମଧ୍ୟ ସ୍ୱାଗତ ଯୋଗ୍ୟ। ଆପଣମାନେ ବିଜ୍ଞାନ ବାର୍ତ୍ତା, ଆଲୋଚନା, କାକଳି, କିଶୋରସ୍ୱର ଏବଂ ଗଙ୍ଗାହାର କାର୍ଯ୍ୟକ୍ରମ ଶୁଣୁଛନ୍ତି ଜାଣି ବହୁତ ଖୁସି ହେଲୁ। ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ, ଆମ ଭାଷାର ଉନ୍ନତି ପାଇଁ ଆପଣମାନେ ଗୋଟିଏ ଗୋଟିଏ ସୂତ୍ରଧର ହୋଇ ଆଗେଇ ଚାଲନ୍ତୁ। ଆମ ଜାତିର ଗର୍ବ ଓ ଗୌରବକୁ ଉଜ୍ଜୀବିତ କରନ୍ତୁ, ଆଧୁନିକତାର ଚାକଚକ୍ୟରେ ହଜି ଯାଆନ୍ତୁ ନାହିଁ। ଆମ ସଂସ୍କୃତି, ଆମ ପରମ୍ପରାର ମହତ୍ତ୍ୱକୁ ବୁଝିବାକୁ ଚେଷ୍ଟା କରନ୍ତୁ, ରୀତିନୀତିକୁ ମାନି ଚଳନ୍ତୁ ଆଉ ଅନ୍ୟମାନଙ୍କର ଆଦର୍ଶ ହୁଅନ୍ତୁ। ହଉ ଠିକ ଅଛି ଶ୍ରୋତା ବନ୍ଧୁ, ଆପଣମାନଙ୍କ ଅନୁରୋଧକୁ ମନେ ରଖିଲୁ, ରେଡିଓ ସବୁବେଳେ ଶୁଣୁଥାନ୍ତୁ, ସମୟକ୍ରମେ ନିଶ୍ଚୟ ଆପଣଙ୍କ ଅନୁରୋଧର କାର୍ଯ୍ୟକ୍ରମକୁ ଶୁଣିପାରିବେ ହେଲା। ପରବର୍ତ୍ତୀ ଚିଠି ନିବେଦିତା।
1: ଏଥର ଚିଠିଟି ଦେଇଛନ୍ତି ଖୁଣ୍ଟାରୁ ପ୍ରୀତିପୁଷ୍ପ, ସ୍ପର୍ଶଗନ୍ଧା, ମଧୁଛନ୍ଦା, ମୋନାଲିସା, ସୁରେଖା, ମାନସୀ ଏବଂ ରୀତା। ସେମାନେ ସବୁ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ସାନ୍ଧ୍ୟକାଳୀନ ନମସ୍କାର।
0: ଆମର ମଧ୍ୟ ସାନ୍ଧ୍ୟକାଳୀନ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ସେମାନେ ଲେଖିଛନ୍ତି, ଅପା ଆମେ ପ୍ରତିଦିନ ରେଡିଓ ଶୁଣୁ, ଆମେ ରେଡିଓର ନିୟମିତ ଶ୍ରୋତା, ଆପଣଙ୍କର ସବୁ କାର୍ଯ୍ୟକ୍ରମ ଆମକୁ ଭାରି ଭଲ ଲାଗୁଛି। ଆମେ ବେଶୀ ଭଲ ପାଉ ନାଟକ ପାଲା ଏବଂ ଦାସକାଠିଆ। ନାଟକ ଆମକୁ ପ୍ୟାଟେଣ୍ଟ ମେଡିସିନ, ଧାତବ ସନ୍ତୋଷ ଯାତ୍ରା, ବାଘ ଏବଂ କୃଷ୍ଣସାର ଶୁଣିବାକୁ ଭଲ ଲାଗେ। ପାଲା ଦାସକାଠିଆରେ ମହାକବି କାଳିଦାସ, ଜାଜନିକା, ସାବିତ୍ରୀ ସତ୍ୟବାନ, ଦାନିକର୍ଣ୍ଣ, ସତୀ ଅନୁସୟା ଆଦି ଆମେ ଶୁଣୁ। କାଞ୍ଚି କାବେରୀ, ମାଣିକ ପାଟଣା ଏସବୁ ଗୀତିନାଟ୍ୟ ମଧ୍ୟ ଭାରି ଭଲ ଲାଗେ। ମହିଷାସୁର ବଦ୍ଧ, ମହିଷାମର୍ଦ୍ଦିନୀ ଇତ୍ୟାଦି ଗୀତିନାଟ୍ୟ ଶୁଣାଇବେ ଅପା, ମାଙ୍କୁ ନେଇ ରୂପକ ଶୁଣାଇଲେ ଆହୁରି ଖୁସି ହେବୁ। ଅପା ଆମ କଥା ମନେ ରଖିବେ ନିଶ୍ଚୟ। ରହୁଛୁ ଅପା, ନମସ୍କାର।
0: ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ପାଇ ଆମେ ବହୁତ ଖୁସି ହେଲୁ। ଆପଣଙ୍କ ଚିଠି କହୁଛି, ଆପଣମାନେ ସବୁ କଳାର ପୂଜାରୀ, ନାଟକ ପାଲା ଦାସକାଠିଆ ଆପଣମାନଙ୍କର ଭାରି ପ୍ରିୟ, ଏହା କିଛି କମ କଥା ନୁହେଁ ଶ୍ରୋତା ବନ୍ଧୁ। ଏଥିପାଇଁ ଦରକାର ହୃଦୟର ପବିତ୍ରତା ଆଉ ସେସବୁ ଧାର୍ମିକ ଦିଗ ପ୍ରତି ମହା ଆଗ୍ରହ। ନାଟକ, ଗୀତିନାଟ୍ୟ, ରୂପକ ଆପଣମାନେ ଶୁଣନ୍ତି, ଏହା ତ ବହୁତ ବଡ଼ କଥା ଶ୍ରୋତା ବନ୍ଧୁ। କଳା ପ୍ରିୟ ନଥିଲେ ମନ ସେ ଦିଗ ପ୍ରତି ଆଗ୍ରହ ଜମାରୁ ପ୍ରକାଶ କରିବ ନାହିଁ। ସତରେ ଶ୍ରୋତା ବନ୍ଧୁ, ଆପଣଙ୍କ ଚିଠି ଆମକୁ ପୁରାପୁରି ଆପଣାର କରିଦେଲା। ଆପଣଙ୍କ ଅନୁରୋଧକୁ ମଧ୍ୟ ଆମେ ମନେ ରଖିଲୁ ଶ୍ରୋତା ବନ୍ଧୁ। ମାଙ୍କୁ ନେଇ ଗୀତିନାଟ୍ୟ ଏବଂ ରୂପକ ଆପଣମାନେ ଶୁଣିବେ ନିଶ୍ଚୟ, ଆଉ ଭଲ ମଧ୍ୟ ଲାଗିବ। ଦୂର ପାହାଡ଼ ତ ସୁନ୍ଦର ନା ଶ୍ରୋତା ବନ୍ଧୁ, ସମୟ ଅନୁସାରେ କାର୍ଯ୍ୟକ୍ରମ ଗୁଡିକ ଶୁଣିଲେ ସୁନ୍ଦର ଲାଗିବ। ତେବେ ଶ୍ରୋତା ବନ୍ଧୁ, ଆମ କଥାକୁ ଟିକେ ନିଖା ଦେବେ, ଚିଠି ଦେବାକୁ ଜମାରୁ ଭୁଲିବେନି ହେଲା। ତେବେ ନିବେଦିତା, ଖିଆଲି ସମୟର ଅଣ୍ଟିରେ ବେଖିଆଲି ଆମ ମନ।
1: ହଁ ଅପା, ସମୟ ପରା ସରିଗଲାଣି, ତେବେ ଆଜିର ଚିଠିପତ୍ର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଆଉ ଶ୍ରୋତା ବନ୍ଧୁମାନଙ୍କୁ କହିବା
0: ଆମର ସବୁ କାର୍ଯ୍ୟକ୍ରମକୁ ଶୁଣନ୍ତୁ।

0: ସୁନ୍ଦର ସୁନ୍ଦର ମତାମତ ଦେଇ ଚିଠି ଦିଅନ୍ତୁ।
1: ତେବେ ଆମକୁ ଚିଠି ଲେଖିବାର ଠିକଣା
0: ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନକୋଡ 7570002।
2: ତେବେ ଶ୍ରୋତା ବନ୍ଧୁ ଆଜି ପାଇଁ ଏଇଠି ରହୁଛୁ। ନମସ୍କାର।

ଶୁଣିଲେ ସମୀବେଶର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ପ୍ରଥମ ଗୀତଟି ଅଜୁବା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଚିତ୍ରା।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଅନାରୀର କେତୋଟି ଗୀତ।

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର ଅନାରୀର କେତୋଟି ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।